ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତଲସେ ଦଲତକ। ଆଜି ହେଉଛି ସୋମବାର 13 ତାରିଖ ଜୁଲାଇ ମାସ 2026 ମସିହା 1948 ଶତାବ୍ଦ ମାସ ଆଷାଢ଼ର 14 ଦିନ। ଆଜି କତାରର ପୂର୍ବ ଫାଦର ଅମୀର ଶେଖ ହମଦ ବିନ୍ ଖଲିଫା ଅଲ ଥାନିଙ୍କର ଗତକାଲି 74 ବର୍ଷ ବୟସରେ ବିୟୋଗ ଘଟିଛି। ତାଙ୍କ ନିଧନରେ ଭାରତ ସରକାରଙ୍କ ପକ୍ଷରୁ ଆଜିର ଦିନଟିକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶୋକ ଭାବରେ ଘୋଷଣା କରାଯାଇଛି।

ସୁଣୁଛନ୍ତି ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ରେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ରଥଯାତ୍ରାର ସବୁଠୁ ସୁନ୍ଦର ଦୃଶ୍ୟ ଗଜପତି ମହାରାଜ ସୁନା ବେଶରେ ନୁହଁ, ହାତରେ ସୁନାର ଝାଡ଼ୁ ଧରି ରଥ ସଫା କରନ୍ତି। କାହିଁକି? କାରଣ ଜଗନ୍ନାଥଙ୍କ ସମ୍ମୁଖରେ ରାଜା ମଧ୍ୟ ସେବକ। ଏହି ପରମ୍ପରା ଆମକୁ ଶିଖାଏ ଅହଙ୍କାର ନୁହେଁ, ସେବା ହିଁ ସବୁଠୁ ବଡ଼ ଧର୍ମ। ହଁ, କୁହାଯାଏ ଗୋଟିଏ ଗାଁରେ ଜଣେ ବୃଦ୍ଧ ମା ରହୁଥିଲେ। ପ୍ରତିବର୍ଷ ସେ କହୁଥିଲେ, କାଳିଆରେ ଏଥର ଆସିବୁ ତ, କିନ୍ତୁ ବୟସ ବଢ଼ିଗଲା, ସେ ଆଉ ଚାଲିପାରିଲେ ନାହିଁ। ରଥଯାତ୍ରା ଦିନ ସେ ଘର ଆଗରେ ଦୀପ ଜଳାଇ ଆଖି ବନ୍ଦ କରି କହିଲେ, ପ୍ରଭୁ ମୁଁ ଆସିପାରିଲିନି। କିନ୍ତୁ ସେଇ ରାତିରେ ସ୍ୱପ୍ନ ଦେଖିଲେ, ଜଗନ୍ନାଥ ହସିକି କହୁଛନ୍ତି, ତୁ ଆସିନଥିଲୁ, ସେଇଥିପାଇଁ ତ ମୁଁ ଆସିଲି। ଭକ୍ତିର ଏହାଠାରୁ ବଡ଼ ଉଦାହରଣ ଆଉ କ'ଣ ହେଇପାରେ? ହଁ, ଆମ ଜୀବନ ଗୋଟିଏ ରଥ, ଆଉ ଶରୀର ହେଉଛି ରଥୀ, ମନ ହେଉଛି ଏହାର ଦୌଡ଼ି ବା ରସି, ବିବେକ ହେଉଛି ସାରଥୀ, ଆଉ ଈଶ୍ୱର ହେଉଛନ୍ତି ଆମ ପଥ ପ୍ରଦର୍ଶକ। ଯେପର୍ଯ୍ୟନ୍ତ ଆମେ ପ୍ରେମ, ଦୟା, କ୍ଷମା, ସତ୍ୟ ଏଇ ଚାରିଟି ଚକାକୁ ସନ୍ତୁଳନ ରଖିବା, ସେ ପର୍ଯ୍ୟନ୍ତ ଆମ ଜୀବନର ରଥ ଠିକ୍ ଦିଗକୁ ଚାଲିବ। ପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ପୁରୀରେ ନୁହଁ, ସେ ପ୍ରତ୍ୟେକ ହୃଦୟରେ ଅଛନ୍ତି। ଯେଉଁଠି ପ୍ରେମ ଅଛି, ଯେଉଁଠି ସେବା ଅଛି, ଯେଉଁଠି ମମତା ଅଛି, ସେଇଠି ଜଗନ୍ନାଥ ଅଛନ୍ତି। ଆଜିର ପ୍ରଭାତରେ ଚାଲନ୍ତୁ ସମସ୍ତେ ମନେ ମନେ କହିବା, ହେ କାଳିଆ ସାନ୍ତ, ଆମ ମନରୁ ଅହଙ୍କାର ଦୂର କର, ସେବାର ଶକ୍ତି ଦିଅ, ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଭକ୍ତି ଭରିଦିଅ।

ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ, ସେଥିପାଇଁ ସେ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରି ନେଇ ନାନା ଦଣ୍ଡ ଦିଅନ୍ତି। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ରୀ ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଶୁଣୁଛନ୍ତି ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେ ତେଲ ତାକରେ ମର୍ଣ୍ଣିଂ ଅପଡେଟ୍କୁ ନେଇକି ଦେବମିତ୍ରା ଅଛି ଆପଣଙ୍କ ସହିତ। ନୂଆ ସକାଳ, ନୂଆ ଆଶା, ସେଥିପାଇଁ କିଛି ନୂଆ ଉତ୍ସାହର ସହିତ ଆମେ ସକାଳର ମୁଖ୍ୟ ଅପଡେଟ୍ ଗୁଡ଼ିକ ଜାଣିନେବା। କଟକ ସହରରେ ଆଜି ଆକାଶ ମେଘୁଆ ରହିବା ସହ ଦିନରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା ପ୍ରାୟ 35 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲସିୟସ୍ ପାଖାପାଖି ରହିପାରେ ଏବଂ IMD ପକ୍ଷରୁ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ଓ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବାହାରକୁ ଯିବାବେଳେ ଛତା କିମ୍ବା ନିଜର ରେନିକୋଟ୍ ସହିତ ନିଶ୍ଚୟ ବାହାରନ୍ତୁ। ଗତ କିଛି ଦିନର ବର୍ଷା ପରେ ସହରର କେତେକ ତଳିଆ ଅଞ୍ଚଳରେ ପାଣି ଜମିବା ଯୋଗୁଁ ସକାଳ ସମୟରେ ଯାତାୟତ କରିବାଟା କିଛିଟି ଧୀର ପାଲଟି ଯାଇଛି। ବିଶେଷ କରି କିଛିଟି ଅଞ୍ଚଳରେ ଟ୍ରାଫିକ୍କୁ ନେଇ ଆପଣଙ୍କୁ ସଚେତନ ରହିବାକୁ ପଡ଼ିବ। ବାଦାମବାଡ଼ି ହେଉ, ଲିଙ୍କ୍ ରୋଡ୍ ହେଉ, ଚଣ୍ଡୀ ଛକ ହେଉ, କଲେଜ ସ୍କୋୟାର ଆଡ଼କୁ ଯିବାବେଳେ ଟିକେ ହାତରେ ସମୟ ନେଇ ବାହାରନ୍ତୁ। ଆଉ ହଁ, ରଥଯାତ୍ରା ପାଖେଇ ଆସିଲାଣି, ସେଥିପାଇଁ ପୁରୀରେ ମଧ୍ୟ ଶ୍ରଦ୍ଧାଳୁଙ୍କର ଯାତାୟତ ଜାରି ରହିଛି। ପୁରୀ ଅଭିମୁଖେ ଶ୍ରଦ୍ଧାଳୁମାନେ ଯାତାୟତ କରୁଛନ୍ତି। ଯଦି ଆପଣ ପୁରୀ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଭିଡ଼କୁ ଧ୍ୟାନରେ ରଖି ସମୟ ପୂର୍ବରୁ ବାହାରନ୍ତୁ। ଆଉ ହଁ, ଆଜି ସକାଳର ପ୍ରେରଣା, ଜୀବନରେ ବର୍ଷା ଯେତେ ଆସୁନା କାହିଁକି,

ହସ ଓ ଆଶାର ଛତା ସବୁବେଳେ ସାଙ୍ଗରେ ରଖନ୍ତୁ, କାରଣ ପ୍ରତ୍ୟେକ ବାଦଲ ପଛରେ ଏକ ନୂଆ ସୂର୍ଯ୍ୟକିରଣ ଅପେକ୍ଷା କରିଥାଏ। ଏହା ଥିଲା ଆଜିର କଟକ ମର୍ଣ୍ଣିଂ ଅପଡେଟ। ଆପଣ ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେ ତେଲତାକୁ। ଆଉ କିଛି କ୍ଷଣ ଭିତରେ 6:55 ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ। ତେବେ ମିତ୍ର, ଆଜି ଆପଣଙ୍କ ସହିତ ଆଜିର କାର୍ଯ୍ୟକ୍ରମ ଜନିତ ସୂଚନା ଆପଣଙ୍କ ପାଖରେ ପହଞ୍ଚି ରଖୁଛି। ଆଜି ସକାଳ 7:10 ଆପଣମାନେ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ଏବଂ ଏଥିରେ ବିଷୟ ରହିଛି ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିବେ ଡକ୍ଟର ହରିଭକ୍ତି ସେବା ଦାସ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ଏବଂ ପରେ ପରେ ଆପଣମାନଙ୍କ ପାଇଁ ରହିଛି କିଛି ସ୍ଲୋ ମ୍ୟୁଜିକ୍ ସକାଳ 9:00। ଦିନ 10:00 ଏବଂ ରାତି 10:00 ରହିଛି ଆପଣଙ୍କ ପସନ୍ଦର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। କଳାକାର ଶୁଣିପାରିବେ ଦିନ 11:00। ଦିନ 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ମଧ୍ୟାହ୍ନ 12:00 ଶୁଣିପାରିବେ କିଛି କଥା କିଛି ଗୀତ ଏବଂ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣମାନେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ଜରିଆରେ ନିଜର ମତାମତ ରଖିପାରିବେ। ଦିନ 2:45 ଶୁଣିପାରିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଏବଂ ଅପରାହ୍ନ 3:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ଏବଂ ପରେ ପରେ ଆପଣମାନଙ୍କ ପାଇଁ ରହିଛି 3:30 ମୋ ଦେଶ ସୁରିଲା ଆଫ୍ଟରନୁନ୍ ରହିଛି ଅପରାହ୍ନ 4:00 ଏବଂ ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 77ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ରହିଛି 6:30। ସନ୍ଧ୍ୟା 7:25 ଶୁଣିପାରିବେ ସନ୍ଧ୍ୟା ଆସର ଏବଂ ରାତି 8:02 ଗୀତରେମିତରେ ଏବଂ ରାତି 9:15 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ସମ୍ମିଳିତ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୋରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳିଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିଲାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ଭୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ 1995ରୁ 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ

0: ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଓ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି, ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା ଆଲୋଚନା କରିଛନ୍ତି ଡାକ୍ତର ହରିଭକ୍ତି ସେବା ଦାସ।
2: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇଉଠେ। ବିଭିନ୍ନ ଯକୃତ ରୋଗ ଅଛି, ଯକୃତ ରୋଗ ଜଣ୍ଡିସରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ, ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ, ଏବଂ ବଡ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ୍ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ୍ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ୍ ବି ଏବଂ ସି ଜଣ୍ଡିସ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ୍ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରନିକ ହୋଇ ତାହା ଲିଭରର ସିରୋସିସ୍ କରିଥାଏ। ଲିଭର ସିରୋସିସ୍ ମାନେ ଜଳଧରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ ହୁଏ, ଗୋଡ଼ ଫୁଲିଯାଏ ଏବଂ ରୋଗୀଙ୍କୁ ରକ୍ତ ବାନ୍ତି, କଳା ଝାଡ଼ା ହୁଏ ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ୍ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ, ଏବଂ ହେପାଟାଇଟିସ୍ ବି ର ଯୋଉ ଟୀକା ବାହାରିଛି ଏବଂ ଏଇ ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ

0: ହେପାଟାଇଟିସ୍ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ୍ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏହି ହେପାଟାଇଟିସ୍ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ୍ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ୍ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ, ଏହା ଫଳରେ ଜଣ୍ଡିସ ହୋଇ ଲିଭର ସିରୋସିସ୍ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡ଼ା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ, ସେହିପରି ମୋଟାପଣ, ଡାଇବେଟିସ୍ ଏବଂ ଅନ୍ୟ କେତେ ଗୁଡ଼ା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ। ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ, ଏବଂ ଆମର ଯଦି ଡାଇବେଟିସ୍ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ପର୍ଯ୍ୟନ୍ତ ସ୍ପେନ୍, ବେଲ୍ଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14-15 ମନ୍ତ୍ରୀ ଶ୍ରୀ ଗୋୟଲ ବେଲ୍ଜିୟମ୍ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନ୍ଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ସେ ଭାଗ ନେବେ। ଏହି ଗସ୍ତକାଳରେ ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍କରଣିକା ଉନ୍କୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ନମ୍ଘର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇପାରିବେ। ଆମେରିକା ପୁଣି ଇରାନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ୍ର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନ୍ର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇରାନ୍ର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନ୍ର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଇରାନ୍ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15ରୁ 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ୍ରେ ଭାରତର 5 ଜଣ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ୍ରେ ଉନ୍ନତ ପ୍ରଦର୍ଶନ କରିଥିଲେ।
ଏହି ଅଲମ୍ପିଆଡ୍ରେ 87 ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ

ମିଳିତ ଭାବେ ରୁଷ ଚୀନ କାଜାଖସ୍ତାନ ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର, ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ, ନିବେଶକ, ଷ୍ଟାର୍ଟଅପ୍, ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି।

ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ତାରିଖରେ ନ୍ୟୁ ଜର୍ସି ଷ୍ଟାଡିୟମ୍ରେ 2 ସେମିଫାଇନାଲ୍ ଫାଇନାଲ୍ ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 19 ତାରିଖରେ ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲଡନ୍ ପୁରୁଷ ଏକକ ଟାଇଟଲ୍ ହାସଲ କରିଛନ୍ତି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଇରାନ୍ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମିର ଶେଖ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆମେ କଥା ହେଉଥିଲେ ଗର୍ବ ଓ ଅହଙ୍କାରକୁ ନେଇ, ଆଉ ତାକୁ ନେଇ ଗୋଟେ ଛୋଟ କଥା ମୁଁ ଆପଣଙ୍କୁ କହିବି ବୋଲି କହିଥିଲି। ହଁ, ଗୋଟିଏ ଗାଁରେ ଦୁଇଟି ଗଛ ଥିଲେ, ଗୋଟିଏ ବଡ଼ ବରଗଛ ଆଉ ଅନ୍ୟଟି ଛୋଟ ବାଉଁଶ ଗଛ। ବରଗଛ ସବୁବେଳେ କହୁଥିଲା, ମୁଁ କେତେ ବଡ଼, ସମସ୍ତେ ମୋତେ ଦେଖନ୍ତି, ଆଉ ବାଉଁଶ କେବଳ ସେଇ ମୁହୂର୍ତ୍ତରେ ହସି ଦେଉଥିଲା। ଦିନେ ହଠାତ୍ ଭୟଙ୍କର ଝଡ଼ ଆସିଲା। ବରଗଛ ନିଜ ଶକ୍ତିର ଅହଙ୍କାରରେ ସିଧା ହେଇ ଠିଆ ହେଇ ରହିଲା, କିନ୍ତୁ ଝଡ଼ରେ ଭାଙ୍ଗି ପଡ଼ିଲା। ବାଉଁଶ ପବନ ସହ ନଇଗଲା, କିନ୍ତୁ ଝଡ଼ ସରିବା ପରେ ପୁଣି ଠିଆ ହେଲା। ତ ଏଇ ଛୋଟିଆ କଥା ଆମକୁ ଶିଖାଏ ଯେ ନଇବା ଦୁର୍ବଳତା ନୁହଁ, ବରଂ ବୁଦ୍ଧିମତାର କଥା ହେଇଥାଏ। ହଁ, ପୁରାଣରୁ ମଧ୍ୟ ଆମକୁ କିଛି ଶିକ୍ଷା ମିଳିଥାଏ। ରାବଣ ହେଉଛନ୍ତି ମହାଜ୍ଞାନୀ। ତାଙ୍କ ପାଖରେ ଜ୍ଞାନ ଥିଲା, ଶକ୍ତି ଥିଲା, ଭକ୍ତି ଥିଲା, କିନ୍ତୁ ଗୋଟିଏ ଜିନିଷ ତାଙ୍କ ହରେଇଥିଲା, ସେ ହେଉଛି ତାଙ୍କର ଅହଙ୍କାର। ଅନ୍ୟପଟେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଗଜପତି ମହାରାଜ ସୁନା ଝାଡ଼ୁ ଧରି ରଥ ସଫା କରନ୍ତି। ଏହା ଆମକୁ ଶିଖାଏ ଯେତେ ବଡ଼ ପଦବୀ ହେଉ ନା କାହିଁକି, ବିନମ୍ରତା ହିଁ ମଣିଷକୁ ସବୁ ସମୟରେ ବଡ଼ କରିଥାଏ। ସେଇଥିପାଇଁ ସବୁବେଳେ ମନେ ରଖନ୍ତୁ, ଫଳରେ ଭରିଥିବା ଗଛ ସବୁବେଳେ ନଇ ଯାଇଥାଏ, ଖାଲି ଡାଳ ହିଁ ଆକାଶକୁ ଉଠି ରୁହେ, ଏବଂ ଜ୍ଞାନ ବଢ଼ିଲେ ନମ୍ରତା ମଧ୍ୟ ବଢ଼େ, ଆଉ ଅହଙ୍କାର ବଢ଼ିଲେ ସମ୍ପର୍କ କମିଯାଏ। ସେଇଥିପାଇଁ ସବୁବେଳେ ଆମେମାନେ ଜୀବନରେ ଗର୍ବ କରିବା, କିନ୍ତୁ ଗର୍ବ ନିଜ ମା ବାପାଙ୍କୁ ନେଇ କରିବା, ନିଜ ମାତୃଭୂମି ଓଡ଼ିଶାକୁ ନେଇ କରିବା, ନିଜ ଭାଷାକୁ ନେଇ କରିବା, ନିଜ ପରିଶ୍ରମକୁ ନେଇ କରିବା, କିନ୍ତୁ କେବେ ବି ଅହଙ୍କାରକୁ ନିଜ ହୃଦୟରେ ସ୍ଥାନ ଦେବା ନାହିଁ। କାରଣ ଗର୍ବ ମଣିଷକୁ ସମ୍ମାନ ଦିଏ, ଆଉ ଅହଙ୍କାର ମଣିଷଠାରୁ ସମ୍ମାନକୁ କାଢ଼ି ନିଏ। ସେଇଥିପାଇଁ ଆଜିର ଏଇ ଶୋକୁ ଏଇଠି ୱାଇଣ୍ଡ ଅପ୍ କରୁ କରୁ ମୁଁ ଆପଣଙ୍କୁ ଏତିକି କହିବି, ଯିଏ ନମ୍ର ରହିବା ଶିଖେ ସେ କେବେ ଛୋଟ ନୁହେଁ, ବରଂ ସମସ୍ତଙ୍କ ହୃଦୟରେ ବଡ଼ ହେଇ ରୁହେ।

ସତରେ ପୁରୁଣା ଗୀତରେ କି ସୁନ୍ଦର ସୁର ଆଉ କେତେ ସୁନ୍ଦର ମାଧୁର୍ଯ୍ୟ ଆପଣ ଲକ୍ଷ୍ୟ କରିଛନ୍ତି କି? ପୁରୁଣା ଗୀତରେ ଶବ୍ଦ କମ୍ ଥିଲା, କିନ୍ତୁ ଭାବନା ବହୁତ ଅଧିକ ଥିଲା। ଆଜିକାଲି ଗୀତ ନାଚିବାକୁ ବାଧ୍ୟ କରେ, ଆଉ ସେଇ ପୁରୁଣା ଗୀତ ଆମକୁ ଭାବିବାକୁ ବାଧ୍ୟ କରେ। ହୁଏତ ଏହି କାରଣରୁ ଆଜି ବି ଆମ ମା ବାପା ଆଇ ଜେଜେ ଜେଜେମା ଏମାନେ ସମସ୍ତେ ପୁରୁଣା ଗୀତ ଶୁଣି ଭାବବିହଳ ହେଇଯାଆନ୍ତି। ପୁରୁଣା ଗୀତ ଶୁଣି କୋଉ ଗୋଟେ ଭାବନା ରାଇଜାରେ ହଜିଯାଆନ୍ତି। ଆମ ଆଖପାଖରେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ପୁରୁଣା ଗୀତ ଶୁଣିବାକୁ ପସନ୍ଦ କରନ୍ତି, ଆଉ ଠିକ୍ ସେମିତି ପୁରୁଣା ଓଡ଼ିଆ ଗୀତରେ ବି ଅନେକ କିଛି ଭାବନା ଲୁଚି ରହିଥାଏ। ଗୋଟେ ସମୟ ଥିଲା ଯେତେବେଳେ ଓଡ଼ିଆ ସିନେମାର ଗୀତ ରେକର୍ଡିଂ ଲାଇଭ୍ ଅର୍କେଷ୍ଟ୍ରା ସହିତ ହେଉଥିଲା। ଗୋଟିଏ ଭୁଲ ହେଲେ ପୁଣି ଆରମ୍ଭରୁ ରେକର୍ଡିଂ ହେଉଥିଲା। ସେଇଥିପାଇଁ ସେଇ ଗୀତ ଆଜି ବି ଟିକିଏ ଅଲଗା, ସେଇ ଗୀତରେ କିଛି ଅଲଗା ଅନୁଭବ ଅନୁଭୂତ ହୁଏ, ସେ ଗୀତର ଆତ୍ମା ବି ଅଲଗା ଲାଗେ।

100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ତେଲସେ ତେଲ ତାକ ଗୋଟିଏ ଗୀତ ଗୋଟିଏ ସ୍ମୃତି ଗୋଟିଏ ଜୀବନ କେବେ କେବେ କେବଳ ଗୋଟିଏ ସ୍ୱର ଶୁଣିଲେ ସାରା ପିଲାଦିନ ଆଖି ଆଗରେ ଭାସିଯାଏ।

ସ୍କୁଲରୁ ଫେରିବା ସମୟରେ ଆମେ ଯୋଉ ଗୀତ ଶୁଣୁଥିଲେ, ରେଡିଓ ଖୋଲିବା ବେଳେ ଯୋଉ ଗୀତ ଶୁଣୁଥିଲେ, ରବିବାରର ଦୂରଦର୍ଶନ କ୍ୟାସେଟ୍ ଓଲଟାଇବା, କେତେ ସୁନ୍ଦର ଦିନ ଥିଲା। ହଁ, ଆଜି ଯଦି ଆପଣଙ୍କୁ ଗୋଟିଏ ପୁରୁଣା ଓଡ଼ିଆ ଗୀତ ବାଛିବାକୁ କୁହାଯାଏ, ତେବେ ଆପଣ କେଉଁ ଓଡ଼ିଆ ଗୀତ ବାଛିବେ? ମୁଁ ତ ସବୁବେଳ ପାଇଁ ଏହି ଓଡ଼ିଆ ଗୀତଟିକୁ ବାଛିବି।

ଅନ୍ୟମାନଙ୍କୁ ନୁହେଁ ବରଂ ଗତକାଲିର ନିଜକୁ ଅତିକ୍ରମ କରିବା ହିଁ ଜୀବନର ପ୍ରକୃତ ସଫଳତା ଅଟେ। ଭଲ ଚିନ୍ତା, ଭଲ କାମ ଆଉ ଭଲ ଧୈର୍ଯ୍ୟ, ଏହି ତିନୋଟି ଆମ ଜୀବନକୁ ସୁନ୍ଦର କରିବାରେ ଆମକୁ ସାହାଯ୍ୟ କରିଥାଏ। ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ କରୁଛି ଆପଣମାନଙ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲତାକୁ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 11:02 ହୋଇସାରିଲାଣି। ତେବେ କତାରର ପୂର୍ବ ଫାଦର ଅମୀର ଶେଖ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କର ଗତକାଲି 74 ବର୍ଷ ବୟସରେ ବିୟୋଗ ଘଟିଛି। ତେଣୁ ତାଙ୍କର ନିଧନରେ ଭାରତ ସରକାରଙ୍କ ପକ୍ଷରୁ ଆଜି ଦିନଟିକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶୋକ ଭାବରେ ଘୋଷଣା କରାଯାଇଛି। ଆମେ ମଧ୍ୟ ଶୋକରେ ଅଛୁ ଏବଂ ଆଜି ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଏହି ଶୋକ ପାଳନରେ ହିଁ ବିତିବ ଏବଂ ତାଙ୍କୁ ହିଁ ଉତ୍ସର୍ଗୀକୃତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଶ୍ରୋତାବନ୍ଧୁ, ଜୀବନରେ ସବୁକିଛି ହରେଇଲେ ମଧ୍ୟ ଆଶାକୁ କେବେ ହରେଇବା ଉଚିତ ନୁହେଁ, କାରଣ ଆଶା ହିଁ ନୂଆ ଆରମ୍ଭର ପଥ ଆମକୁ ଦେଖାଇଥାଏ। ଆମେ ସବୁବେଳେ ଲୁହକୁ କେବଳ ଆମ ଦୁଃଖର ଚିହ୍ନ ବୋଲି ଭାବିଥାଉ, କିନ୍ତୁ ଲୁହ କେବଳ ଦୁଃଖର ଚିହ୍ନ ନୁହେଁ, ବରଂ ତାକୁ ଆମେ ଆଗାମୀ ହସର ପ୍ରସ୍ତୁତି ମଧ୍ୟ ଭାବିପାରିବା, କହିପାରିବା ଏବଂ ସେହି ଭାବରେ ତାକୁ ଗ୍ରହଣ

ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୁଁ ଆପଣଙ୍କ କୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ସମୟ ଆମ ସମସ୍ତଙ୍କୁ ପରୀକ୍ଷା କରେ, କିନ୍ତୁ ଯିଏ ଧୈର୍ଯ୍ୟକୁ ନିଜ ପାଖରେ ରଖିଥାଏ, ଧୈର୍ଯ୍ୟ ଧରିଥାଏ, ସମୟ ତାକୁ ନିଶ୍ଚୟ ସମ୍ମାନ ଦିଏ। କେବେ ନା କେବେ ନିରବତା ହିଁ ସବୁଠାରୁ ବଡ଼ ଉତ୍ତର ହୋଇକି ତା ଜୀବନରେ ଆସିଥାଏ, ଏବଂ ଜୀବନରେ ସଫଳତାର ସହିତ ସେ ଆଗକୁ ବଢ଼ିପାରେ। ସୁଖ ଦୁଃଖ ସବୁକିଛି ଆମ ଜୀବନର ଗୋଟିଏ ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ପ୍ରତ୍ୟେକ ପରିସ୍ଥିତିକୁ ଗ୍ରହଣ କରିବା ହେଉଛି ସଠିକ୍ ମଣିଷତ୍ୱର ପରିଚୟ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଜୀବନରେ ଅନେକ ସମୟରେ ଆମକୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ବେଳେ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ଜୀବନରେ ଅନେକ ସମୟରେ ଆମକୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଅନେକ କବି ଆଉ ଗୀତିକାରମାନେ ନିଜ ଜୀବନର ସେଇ ଦୁଃଖର ଅନୁଭୂତିକୁ, ନିଜର ମନର ବିରହକୁ, ବେଦନାକୁ, ଆଶାକୁ ଗୀତରେ ରୂପ ଦେଇଛନ୍ତି। ଆଉ ସେଇଥିପାଇଁ କିଛି କିଛି ଗୀତ ଏମିତି ଅଛି ଯାହାକୁ ଶୁଣିଲେ ଆମ ଆଖିରେ ଲୁହ ଆସିଯାଇଥାଏ, କାରଣ ସେଥିରେ ଆମେ ନିଜ ଜୀବନର ପ୍ରତିଛବିକୁ ଦେଖିଥାଉ। ଗୀତ ଆମକୁ କାନ୍ଦିବାର ସାହସ ଦିଏ, ପୁଣି ସେଇ ଗୀତ ଆମକୁ ନୂଆ ଆଶା ଆଉ ନୂଆ ଶକ୍ତି ମଧ୍ୟ ଦେଇଥାଏ।

ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କୋୟଲ ଅଛି ଆପଣମାନଙ୍କ ସାଥିରେ। ଆଜି ଆମେ ଗୀତକୁ ଆମ ଜୀବନର ଗୋଟିଏ ଅଙ୍ଗ ହିସାବରେ କେମିତି ଗ୍ରହଣ କରିଛେ ସେ ବିଷୟରେ କଥା ହଉଥିଲେ। ଆମ ମଣିଷ ଜୀବନରେ ନା ସୁଖ ଦୁଃଖ ଏସବୁ ତ ଆସୁଥାଏ, ଭାବନାକୁ ସବୁବେଳେ ଆମେ ଶବ୍ଦରେ ପ୍ରକାଶ କରିପାରିନଥାଉ, ତେଣୁ ଗୀତ କେତେବେଳେ ଯେ ଆମ ମନର ଭାଷା ହେଇଯାଏ ଆଉ ଆମେ ଯେଉଁ କଥା କହିପାରିନଥାଉ ତାକୁ ଅନେକ ସମୟରେ ଅତି ସହଜରେ ଗୀତ ହିଁ ପ୍ରକାଶ କରିଦେଇଥାଏ। ସେଇଥିପାଇଁ ଗୀତ ଆମ ହୃଦୟର ଯନ୍ତ୍ରଣାକୁ ମଧ୍ୟ ଅତି ସୁନ୍ଦର ଭାବରେ ବୁଝିପାରିଥାଏ। ଗୀତର ସୁର ଶବ୍ଦ ଭାବ ଆମ ହୃଦୟକୁ ସ୍ପର୍ଶ କରି ମନର ବୋଝକୁ କିଛିଟା ହାଲୁକା କରିବାରେ ସାହାଯ୍ୟ ମଧ୍ୟ କରାଯାଇଥାଏ। ସେଇଥିପାଇଁ କୁହାଯାଏ ଗୀତ କେବଳ ମନୋରଞ୍ଜନ ନୁହେଁ, ବରଂ ଆମ ମନର ଔଷଧ ମଧ୍ୟ ଅଟେ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୋତା ବନ୍ଧୁ, ଆଜିର ଏଇ ନୂଆ ଦିନଟିରେ ଆମେ କିଛି ନୂଆ ଚିନ୍ତା କରିବା। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଆମ ପାଇଁ କିଛି ନୂଆ କରିବାର ଗୋଟିଏ ନୂଆ ଆଶା ବିଶ୍ୱାସ, ନିଜ ମନରେ ଭରିବାର ଗୋଟିଏ ନୂଆ ପ୍ରେରଣାକୁ ନିଜ ଜୀବନରେ ସାମିଲ କରିବାର ଗୋଟିଏ ନୂଆ ମକା। ଏହି ସୁଯୋଗକୁ କେବେ ବି ହାତ ଛଡ଼ା କରିବାନି, ଆଗକୁ ବଢ଼ି ଚାଲିବା ଆମ ଜୀବନର ରାସ୍ତାରେ। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି କିଛି ଅତି ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ହୃଦୟ ଯେତେବେଳେ କାନ୍ଦେ ନା ସେତେବେଳେ ଆମକୁ କିଛି ବି ଭଲ ଲାଗିନଥାଏ। ଜୀବନର ରାସ୍ତାରେ କେବେ କେବେ ଆମକୁ ଏକା ବି ଚାଲିବାକୁ ପଡ଼ିଥାଏ, କାହିଁକି ଜାଣିଛନ୍ତି? କାରଣ ସବୁଠାରୁ ସୁନ୍ଦର ଗନ୍ତବ୍ୟ ଏକା ଚାଲୁଥିବା ଲୋକଙ୍କୁ ଅନେକ ସମୟରେ ଶୀଘ୍ର ମିଳିଯାଇଥାଏ। ଦୁଃଖକୁ ନିଜର ଦୁର୍ବଳତା ନ କରି ତାକୁ ନିଜର ଶକ୍ତି ଭାବରେ ପରିଣତ କରିପାରିଲେ ଜୀବନଟା ଆମର ଆହୁରି ସମୃଦ୍ଧ ହୋଇପାରିବ।

ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35ରେ ପହଞ୍ଚବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତ୍ସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ଭାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆର୍ଜିସି ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତ୍ସ୍ଥିତ ଅଲ୍ଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ୍ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ୍ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ୍ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ୍ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃ ଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ 1.5 ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂହତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ

ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ କୋଭିଡ୍ 19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-38 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲ୍ସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏ ନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦା ନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2:00ଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ

ଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆରଏନ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 41ଟି ସ୍କୁଲ୍ର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, 1,00,000ରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800-3456-71 କିମ୍ବା 1912 ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ଚାରୋଟି ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକା ବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଜଣ ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ କି ବାତ୍ 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3ଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗସ୍ତ କରି ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିଛନ୍ତି। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ଚାରୋଟି ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚବ 15 ଜଣ ଭାରତୀୟଙ୍କ ମୃତଦେହ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରି ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିଛନ୍ତି। ଅନବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘୁଣାଲାଗି ନୀତି ଅନୁଷ୍ଠିତ ହେବ ଏବଂ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

ପ୍ରଦାନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର ସନ୍ଧ୍ୟା 6:10ରେ ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 77ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30ରେ। ରାତି 9:15ରେ ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ।

ଏଦର୍ଶ ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଆଲୋଚକ ଡାକ୍ତର ଦୀପ୍ତିରାଣୀ ସାମନ୍ତ। ଶୁଭ ସକାଳ ସକାଳ 7:25। ମର୍ଣ୍ଣିଂ ମେଲୋଡି ସକାଳ 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ ଯୋଗେ ରଖିପାରିବେ। ସକାଳ 10:00 ରେନ୍ବୋ ଏସ୍ମେସ୍ କଳାକାର ସକାଳ 11:00। ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ସିନେମା ଗୀତ। ମଧ୍ୟାହ୍ନ 12:00 କିଛି କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ଯୋଗେ ନିର୍ଦ୍ଧାରିତ ବିଷୟରେ ମତ ରଖିପାରିବେ। ଦିନ 1:10।

ପ୍ରାର୍ଥନା କେବଳ ଶବ୍ଦ ନୁହେଁ, ଏହା ଆତ୍ମାର ସେହି ସ୍ୱର ଯାହା ସିଧାସଳଖ ପ୍ରଭୁଙ୍କ ପାଖରେ ପହଞ୍ଚିଥାଏ। ମନରେ ଭକ୍ତି, ମୁଖରେ ନାମ ଆଉ କର୍ମରେ ସତ୍ୟତା ଥିଲେ ଜୀବନ ସ୍ୱୟଂ ପବିତ୍ର ହୋଇଯାଏ।

0: ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ 2 ଦିନ ବାକି ରହିଲା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ନେତ୍ରୋତ୍ସବ ଓ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ ଦଶଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫେଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଅଣବସର ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାସୁଆରଙ୍କ ଘରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳି ଘଣ୍ଟ ଛତା ପଟୁଆରରେ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ଦିବ୍ୟ ଖଳି ପ୍ରଲେପ ଲାଗି କରାଯାଇଛି। ଏହାପରେ ପୁନର୍ବାର ଘଣାଲାଗି କରାଯାଇଥିବା ବେଳେ ବେହରଣ ଦ୍ୱାର ବନ୍ଦ କରାଯାଇ ଜୟ ବିଜୟ ଦ୍ୱାର ଫିଟାଯିବା ସହ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହେବ। ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ଆସିବା ସହ ଖଡ଼ି ଲାଗି ନୀତି ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଦତ୍ତମହାପାତ୍ର ସେବକମାନେ ବନକ ଲାଗି ନୀତି କରାଇବେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ତଥା

ବିଭିନ୍ନ ସୁବିଧା ସମ୍ପର୍କିତ ପ୍ରସ୍ତୁତିକୁ ନେଇ ପୁରୀଠାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସେମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ମିଶ୍ର ସମନ୍ୱିତ ନିୟନ୍ତ୍ରଣ କକ୍ଷର ସିସିଟିଭି କ୍ଷମତାକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ଯାଇ ପଟିଦିଓଙ୍କୁ ଦର୍ଶନ କରିଥିଲେ। ଭୁବନେଶ୍ୱର ଇସ୍କନ ମନ୍ଦିରରେ ଆସନ୍ତା ଗୁରୁବାର ଦିନ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରଥଯାତ୍ରା ଦିନ ଅପରାହ୍ନ 3ଟାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସେହିପରି ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ମଧ୍ୟ କଟକଣା ଲାଗୁ ରହିବ। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ କଟକଣା ଲାଗୁ ହେବ ନାହିଁ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୁରୀରେ ଆସନ୍ତା 19 ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାର ଗଣତି ମଣ୍ଡି ହେବ। ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ହେବ। ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାରର ଗଣତି ମଣତି ତାରିଖ ପରେ

ମନ୍ଦିରରେ ଆସନ୍ତା 19 ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାର ଗଣତି ମନ୍ଦି ହେବ। ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ହେବ। ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାରର ଗଣତି ମନତି ତାରିଖ ପରେ ସ୍ଥିର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଏବଂ ଦେଶରେ ଆରମ୍ଭ ହୋଇଥିବା ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାର 3 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ କୋଲକାତାର ରବୀନ୍ଦ୍ର ସଦନରେ ମୁଖ୍ୟ ଉତ୍ସବ ପାଳନ କରାଯିବ। ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମଧ୍ୟ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମର କମିଶନର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ, ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର 1 ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି, ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ିତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ, ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଜଣ ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଜଣ ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100-ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 3,44,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର 7ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ଜଣ ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ସମ୍ଭଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ ଦୁଇଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ୍ ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି।

0: ଚାଲିଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ମୋଟ 11ଟି ଡିଭିଜନ୍ରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଗୋଟିଏ ଅପରବାୟୁ ଘୂର୍ଣ୍ଣିବଳୟ ଯେଉଁଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ, ଯେଉଁଟାକି ସମୁଦ୍ର ପତନ ଠାରୁ 4.5 to 5.8 kilometers ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ରଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପରାରେ ରହିପାରେ।
0: ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
3: यहां खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहां होती है सीधी, सटीक और सच्ची खबरें।
4: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
3: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣ ମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ। ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ଭନ୍ଧିତ ପ୍ରସ୍ତୁତିକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ଜୀବନ ବୀମା ନିଗମର ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ଦୁଇଦିନିଆ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ସମ୍ଭଲପୁରଠାରେ ଉଦ୍ଘାଟିତ। ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟର 11ଟି ଡିଭିଜନର ଖେଳାଳି ସାମିଲ। ରାଜ୍ୟର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ଫାର୍ମାସିଷ୍ଟ ଅଫିସର, ଅପ୍ଥାଲମିକ ଅଫିସର ଏବଂ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ମିଳିବ ନିଯୁକ୍ତି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ।

ଯେଉଁ ମଣିଷ ପ୍ରତ୍ୟେକ ପରିସ୍ଥିତିରେ ଶିଖିବାର ସୁଯୋଗ ଦେଖେ ସେ ହେଉଛି ଜୀବନର ପ୍ରକୃତ ବିଜେତା। ଆଶା ହେଉଛି ଜୀବନର ଦୀପଶିଖା। ଏହା ଜଳୁଥିଲେ ଅନ୍ଧକାର ମଧ୍ୟ ପଥ ଦେଖାଇଥାଏ।

0: 100.4 আকাশবাণী এফএম রেইনবো কটক দিল সে দিল তক আমার পরবর্তী কার্যক্রম ওড়িয়ারে সংবাদ।
1: আকাশবাণী সংবাদ পড়ছন্তি প্রজ্ঞা পরিমিতা জেনা। প্রবাসী ভারতীয়মানঙ্କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ ଗହଣା ଇଞ୍ଜିନିୟରିଂ ସାମଗ୍ରୀ ଜୈବିକ ଏବଂ ରାସାୟନିକ କେମିକାଲ୍ସ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ

ଦୂଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର, ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋ କୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ଓ୍ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ଓ୍ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ଓ୍ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟ୍ଟାମ୍ବଟି ରୋଡ୍ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1,00,000 ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁଣେ ଜିଲ୍ଲାର ସାସୋଦ୍ ଜେଜୁରୀ ରୋଡ୍ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5,00,000 ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ, ସ୍ୱେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କ୍ୟୋରୋପ କାବାଲୋରଙ୍କ ସହ ସାକ୍ଷାତ

0: ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ୱେନ୍ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିଭିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ୱେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ।
1: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପ୍ରସ୍ତୁତିକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ଭାରତୀୟ ଜୀବନ ବୀମା ନିଗମର ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ 2-ଦିନିଆ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ସମ୍ବଲପୁରଠାରେ ଉଦ୍ଘାଟିତ। ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟର 11 ଡିଭିଜନର ଖେଳାଳି ସାମିଲ। ରାଜ୍ୟର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ଫାର୍ମାସିଷ୍ଟ ଅଫିସର, ଅପ୍ଥାଲାମିକ ଅଫିସର ଏବଂ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ମିଳିବ ନିଯୁକ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଯେଉଁ ପ୍ରେମରେ ସ୍ୱାର୍ଥ ନଥାଏ ସେହି ପ୍ରେମ ହିଁ ଜୀବନର ସବୁଠାରୁ ସୁନ୍ଦର ଉପହାର। ପ୍ରେମ ହେଉଛି ସେହି ଆଲୋକ ଯାହା ହୃଦୟର ଅନ୍ଧକାରକୁ ଦୂର କରି ଜୀବନକୁ ନୂଆ ଅର୍ଥ ଦେଇଥାଏ।

ପ୍ରତ୍ୟେକ ଅନୁଭବ ଏକ ନୂଆ ଅଧ୍ୟାୟ, ଭୁଲ ମଧ୍ୟ ଜୀବନର ଏକ ମୂଲ୍ୟବାନ ଶିକ୍ଷା। ଜୀବନର ସାର୍ଥକତା ଦୀର୍ଘ ଆୟୁରେ ନୁହେଁ, ବରଂ କେତେ ହୃଦୟକୁ ସ୍ପର୍ଶ କରିପାରିଲୁ ସେଇଥିରେ ରହିଛି।

ଭକ୍ତିର ପଥରେ ଚାଲୁଥିବା ମଣିଷ କେବେ ଏକା ନୁହେଁ, ଈଶ୍ୱର ସର୍ବଦା ତାଙ୍କ ସହିତ ରହିଥାନ୍ତି। ଈଶ୍ୱରଙ୍କ ଇଚ୍ଛାକୁ ହସି ହସି ଗ୍ରହଣ କରିବା ହିଁ ଭକ୍ତିର।

ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ। କେନ୍ଦୁପତ୍ର ତୋଳାଳି ବନ୍ଧାଳୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ମହନ୍ତ ମାଝୀଙ୍କ ନିଷ୍ପତ୍ତି। ତୋଳାଳିଙ୍କ ପାଇଁ 25% ବୋନସ, ବନ୍ଧାଳୀ ଓ ସିଜନାଲ ଷ୍ଟାଫ୍ଙ୍କ ପାଇଁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦେଲେ ନିର୍ଦ୍ଦେଶ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ। ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଆମର ସାମୂହିକ ଦାୟିତ୍ୱ କହିଲେ ରାଜସ୍ୱ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ରେଡ୍କ୍ରସ୍ ଭବନଠାରେ ଯୁବ ରେଡ୍କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଉପରେ ଦେଲେ ପରାମର୍ଶ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0ରେ ରାଜ୍ୟର ସଫଳତାର ସହ ଶେଷ ହୋଇଛି। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ 25% ବୋନସ, ବନ୍ଧାଳୀ ଓ ସିଜନାଲ ଷ୍ଟାଫ୍ଙ୍କ ପାଇଁ 5% ପ୍ରୋହାହନ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚଳମାଝି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭୂ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ରେଡ୍କ୍ରସ୍ ଭବନଠାରେ ଯୁବ ରେଡ୍କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି ଭାରତ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସମୟ ବର୍ତ୍ତମାନ ରାତି 11:08:27। ଶୁଣନ୍ତୁ ପାଣିପାଗର ସୂଚନା। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛନ୍ତି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଜରାୟୁ ପ୍ରିବା କର୍କଟ ରୋଗ ପାଇଁ ଜନସଚେତନତା। ଆଲୋଚକ ଡାକ୍ତର ଦୀପ୍ତି ରାଣୀ ସାମନ୍ତ। ଶୁଭ ସକାଳ 7:25। ମର୍ଣ୍ଣିଂ ମେଲୋଡ଼ି 8:30। ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ ଯୋଗେ ରଖିପାରିବେ। ଶୁଣିଲେ ଆସନ୍ତାକାଲିର ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରଖିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

കൊടിയൊടിയാറ് മൂടുമണി നിളാചല നായക നിളാദ്രിഹരി നിളാചല പർവ്വതരെ വിദ്യമാന കരിച്ചന്തി അഖിള ബ്രഹ്മാണ്ഡര അധീശ്വര നീള ശൈള നിളാചല ധാമര ଅଧିପତି ନୀଳାଚଳ ନାୟକ କେବଳ ଯେ ବଡ଼ଦେଉଳରେ ଠାକୁର ତା ନୁହେଁ ଅଖିଳ ବ୍ରହ୍ମାଣ୍ଡର ଚାଳକ ସଂସାରର ନାୟକ ସଂସାରର ଶାସକ ତାଙ୍କର ଅଲୌକିକ ରୂପ ତାଙ୍କର ମହିମା ଅପାର ମହାବାହୁ ମହାଭୁଜକୁ ମିଲାଇ ବସିଛନ୍ତି ହରଣ କରିନେବା ପାଇଁ ସକଳ ଜନଙ୍କର ଦୁଃଖ ଶୋକ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ସେ ପତିତ ପାବନ ସେ ଚକା ନୟନ ବଡ଼ ବଡ଼ ଗୋଲାକାର ଚକା ଚକା ଆଖିରେ ଅପଲୋକ ନେତ୍ରରେ ଚାହି ରହିଛନ୍ତି ସାରା ବ୍ରହ୍ମାଣ୍ଡକୁ କିଏ କାନ୍ଦି ଦେଇ ପଦେ କହିଦେଉଛି ଦୁଃଖ କିଏ ହସି ଦେଇ କହିଦେଉଛି ତାର ପ୍ରଶଂସାର ସବୁ କଥା ହେଲେ ସେଇ ଚକା ଚକା ଆଖିରେ ସଂସାରର ସବୁ ଦୁଃଖକୁ ସବୁ କଷ୍ଟକୁ ସବୁ ସୁଖକୁ ସାଉଁଠି ରଖୁଛି ଭକତ ତାଙ୍କର ଅଧାଗଢ଼ା ରୂପ ଶିଖେଇ ଦେଉଛି ଏ ବ୍ରହ୍ମାଣ୍ଡକୁ ସଂସାରରେ କୌଣସି ଜିନିଷ ସମ୍ପୂର୍ଣ୍ଣ ନୁହେଁ ତଥାପି ସେହି ଅସମ୍ପୂର୍ଣ୍ଣତା ଭିତରେ ହିଁ ପରମ ସୌନ୍ଦର୍ଯ୍ୟ ଏବଂ ପୂର୍ଣ୍ଣତା ଲୁଚି ରହିଛି ସେ ନିରାକାର ବ୍ରହ୍ମ ଆଉ ସେହି ସାକାର ବ୍ରହ୍ମ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଯୁଗେ ଯୁଗେ ନୀଳାଚଳ ନାୟକ ହିଁ ଏ ସୃଷ୍ଟିର ଆଧାର ଭକ୍ତର ପ୍ରାଣ ଆଉ କୋଟିଆଳ ଓଡ଼ିଆର

ପୁଣି କିଏ କହେ ସିଏ ସୂର୍ଯ୍ୟ ଆଉ ଚନ୍ଦ୍ର। ସେଇ ଦୁଇ ଆଖିର ଅପୂର୍ବ ଆଭାରେ ଚଳମାନ ସତେ ଏ ସାରା ଜଗତ। ସେଇ ଆଖିର ଗୋଟିଏ ଚାହାଣିରେ ଗଗନ ଭୁବନ ପବିତ୍ର। ସବୁ ହୃଦୟର ଭାବ ସେଇଠି, ସବୁ ସୁନ୍ଦରତାର ଶେଷ ସେଇଠି, ସବୁ କର୍ମର କାରଣ ସେଇ, ପୁଣି ସବୁ ମୁକ୍ତିର ପଥ ବି ସେଇଠି, ସବୁ ମୁଖ୍ୟର ମାର୍ଗ ବି ସେଇଠି। ଅଧର ସୁନ୍ଦର ବଦନ ସୁନ୍ଦର ସୁନ୍ଦର ସେ ଚକା ଆଖି ସାକ୍ଷୀ, ପୁଣି ସବୁ ପୁଣ୍ୟ ସବୁ ପାପର ସବୁ ସଂଘର୍ଷର ଆଉ ସବୁ ଆତ୍ମବଡ଼ିମାର। କେହି ନ ଦେଖିଲେ ଦେଖୁଛି ସେହି ଚକା ଆଖି ତାର ସେ ସୁନ୍ଦର ବଦନ ଅଧର, ତାର ରୂପ ତାର ବେଶ ତାର ଠାଣି ତାର ଟାହିଆ ତାର ହସ ତାର ନାଟ ତାର ରସ ସବୁକିଛି ଅଲଗା ଅଲଗା। ସେ ନୀଳାଚଳ ନାୟକ, ନୀଳାଚଳ ରସିକମଣି।

ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ଗାଳି ମାନ ଗୁହାରି ଗରୁଡ଼ ପଛରେ ଲୁହ ଢାଳିଥାନ୍ତି ଚକା ଆଖି ତୁମ ସୁମରେ ହେଲେ ତୁମକୁ ଦେଖିଲା ପରେ ହେ ନୀଳାଚଳ ନାୟକ ଥରେ ତୁମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ଶାନ୍ତି ବୁଡ଼ିଲି ଭାବସାଗରେ ଥରେ ତୁମକୁ ଦେଖିଲା ପରେ ସେ ନୀଳାଚଳ ନାୟକ ସତରେ ଯେମିତି ଆମ ସମସ୍ତଙ୍କ ପାଇଁ ନାୟକ ଆଉ ଆମେ ସମସ୍ତେ ଏ ଦୁନିଆରେ ତାଙ୍କର ନାୟିକା ସେଇଥିପାଇଁ ତ ଜଗତ କହେ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବୁ ତୁମେ ସେହି ଏକା ସ୍ୱାମୀ ଆଉ ଦୁନିଆରେ ପ୍ରତ୍ୟେକଟି ଆତ୍ମା କେବଳ ଆଉ କେବଳ ତାଙ୍କରି ସାନ୍ନିଧ୍ୟରୁ ସ୍ତ୍ରୀ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ସତରେ ତାଙ୍କର ରୂପରେ ତାଙ୍କ ଠାଣିରେ କି ଯାଦୁ ରଖିଛନ୍ତି କେଜାଣି ଯେତେବେଳେ ଭକତ ସବୁ ମାନ ସବୁ ଅଭିମାନ ସବୁ ଅଳି ସବୁ ଇଚ୍ଛା ସବୁକୁ ନେଇ ତାଙ୍କ ନିକଟରେ ପହଞ୍ଚିଯାଏ ଆଉ ତାଙ୍କ ଆଖିରେ ତା ଆଖି ମିଶିଯାଏ କହିପାରେ ନାହିଁ ଆଉ କିଛି ବାସ୍ ମନ ଭିତରୁ ଏମିତି କହେ ଏ ରୂପ ଝଟକୁ ଥାଉ ଏ ରଙ୍ଗା ଅଧରରେ ହସ ଟିକେ ହେଲେ ଉଣା ନ ହଉ ତୁମର ହସ ତୁମର ବେଶ ତୁମର ରସ ତୁମର ଯଶ ଏମିତି ବଢ଼ୁଥାଉ ହେ ମଣିମା ଏମିତି ବଢ଼ୁଥାଉ ନୀଳାଚଳ ନାୟକ ଜୟ ନୀଳାଚଳନାଥ।

ହେନ୍ତୁଡ଼ି ଶାଳରୁ ଜୁଇ ନିଆଁ ପର୍ଯ୍ୟନ୍ତ ଜୀବନର ସବୁ ଉତ୍ଥାନ ପତନରେ ତୁମ ସହିତ ଅଛି ମୋର ନାମ ପ୍ରଭୁ, ମୋ ସହିତ ଅଛି ତୁମର ନାମ। ମୋର ସବୁ ଆଶା ତୁମ ଆଶା, ମୋର ସବୁ ପରୀକ୍ଷା ତୁମର ପ୍ରଭୁ, ମୋର ସବୁ ଭୟ ତୁମ ଆଗରେ ଶେଷ ପ୍ରଭୁ, ମୋର ସବୁ ସଫଳତାର ଶ୍ରେୟ ତୁମର, ମୋର ସବୁ କଷ୍ଟ ସବୁ ଦୁଃଖ ସବୁ ଶୋକ ତୁମ ଆଗେ ଶେଷ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର, ଦମ୍ଭ ମତ୍ସର ହିଂସା ଅପର ଅପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ୱାର୍ଲଡ କ'ଣ ସେଲିବ୍ରେଟ କରାଯାଉଛି ଆଜି? ଇଣ୍ଟରନ୍ୟାସନାଲ ଡେ ଅଫ୍ ହୋପ୍, ଆନ୍ତର୍ଜାତୀୟ ଆଶା ଦିବସ ଭାବରେ ଆଜିର ଦିନକୁ ବିଶ୍ୱ ପାଳନ କରୁଛି। ବିଶ୍ୱରେ ସକାରାତ୍ମକତା, ଧୈର୍ଯ୍ୟ ଏବଂ ସୁନ୍ଦର ଭବିଷ୍ୟତର ଆଶା ଜାଗରଣ କରିବା ପାଇଁ ଆଜିର ଦିନକୁ ପାଳନ କରାଯାଉଛି। ଏବଂ ଆମ ସମସ୍ତଙ୍କ ଜୀବନରେ ମଧ୍ୟ ଏ ଯେଉଁ ଆଶା ଶବ୍ଦଟି, ୟାର ବହୁତ ବଡ଼ ଗୋଟେ ଭୂମିକା ରହିଛି। ଏବଂ କେହି କେହି ତ କୁହନ୍ତି ଆଶା ବିନା ମଣିଷ ବଞ୍ଚିବା ଅସମ୍ଭବ, ଜଳ ବିନା ବା ପବନ ବିନା ମଣିଷ କିଛି କ୍ଷଣ ବଞ୍ଚିଯାଇପାରେ, କିନ୍ତୁ ଯଦି ମଣିଷର ଜୀବନରେ କୌଣସି ଆଶା ନାହିଁ ବଞ୍ଚିବା ଭାରି କଷ୍ଟକର କୁହାଯାଏ। ତେବେ ଆଶାର ଭୂମିକା, ଆଶାର ଗୁରୁତ୍ୱ ଆମମାନଙ୍କ ଜୀବନରେ ବହୁତ ଅଧିକ। ଆଉ ଗୋଟିଏ ଫନ୍ ଡେ ଭାବରେ ଆଜି ପାଳନ କରାଯାଉଛି। କ'ଣ ନା, ପ୍ରସିଦ୍ଧ ଆମେରିକୀୟ ଦାର୍ଶନିକ ହେନ୍ରି ଡେଭିଡ୍ ଥୋରୋଙ୍କର ସ୍ମୃତିରେ ଆଜି ଦିନକୁ ସରଳ ଜୀବନଯାପନର ମହତ୍ୱ ବୁଝିବା ପାଇଁ ପାଳନ କରାଯାଏ, ୱାର୍ଲଡ ସିମ୍ପଲିସିଟି ଡେ ବୋଲି। ସିମ୍ପଲିସିଟିର କଥା ଆମେ ସମସ୍ତେ ଅନେକ ସମୟରେ କହୁ, ଯେ ସାଧାରଣ ଜୀବନ ବା ସାଧାରଣ ଭାବରେ ଜୀବନ ବଞ୍ଚିବାର କଳା ଗୋଟେ ନିଆରା କଳା। ଏ କଳା ଯାହାକୁ ଆସିଛି ତା ଜୀବନ ଆଉ ଟିକେ ସ୍ମୁଥ ହେଇଯାଏ, ଲାଇଫ ଷ୍ଟାଇଲ ଆଉ ଟିକେ ସ୍ମୁଥ ହେଇଯାଏ। ଧନ, ଯଶ, ଗୌରବ ଯେତେ ଅଧିକ ଥାଉ ପଛେ, ମଣିଷ ଯେତେବେଳେ ସାଧାରଣ ଭାବରେ ବଞ୍ଚେ ଏବଂ ନମ୍ରତାର ସହିତ ବଞ୍ଚେ, ଲାଇଫ ଆଉ ଟିକେ ସ୍ମୁଥ, ଆଉ ଟିକେ ବ୍ୟୁଟିଫୁଲ ହେଇଯାଏ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ ଆମର ସ୍ୱାସ୍ଥ୍ୟରେ ଆଜି ଅଭିବାତ ବା ସକ୍ ଏହି ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
1: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍, ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନ୍ୟୁରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା

ଅନ୍ଧାର ରାତିର ଶେଷ ପ୍ରହରରେ ଯେବେ ଥକିଯାଏ ଜୀବନର ନା, ସେତେବେଳେ ମନର କୌଣସି ଗୋଟିଏ କୋଣରେ ଜଳେ ଗୋଟିଏ କ୍ଷୀଣ ଆଲୋକର ରେଖା, ନା ତାର ଆଶା। ତୁମେ ହେଉଛ ସେହି ସୂକ୍ଷ୍ମ ସୂତା ଯିଏ ଭଙ୍ଗା ସପନକୁ ଯୋଡ଼ିଦିଏ, ଶୀତର ସୂକ୍ଷ୍ମ ପତ୍ର ଝଡ଼ା ପରେ ବସନ୍ତର ବାର୍ତ୍ତା ଆଣିଦିଏ, ଝଡ଼ ତୋଫାନର ତୀବ୍ର ଆଶୁପଛ ଗତି, ନଈର ସ୍ରୋତ ଯେତେ ପ୍ରଖର ହେଉ, ଆଶା ଥିଲେ ମରୁଭୂମି ବୁକୁରେ ବି ନୂଆ ଦେଉଳର ଜନ୍ମ ହୁଏ। ପରୀକ୍ଷାର ସେହି କଠିନ ଗଢ଼ିରେ ହାରିଯାଉଥିବା ସେହି ମଣିଷକୁ ଆଶା ହିଁ କହେ, କାନେ କାନେ ଆସି ଆଉ ଥରେ ଚେଷ୍ଟା କର, ଆଉ ଥରେ ଉଠିଯାଅ, ଆଉ ଥରେ ଚେଷ୍ଟା କର, ଜିତିବାକୁ ଚେଷ୍ଟା କର। ହ୍ୟାଲୋ, ହାଇ, ନମସ୍କାର, ଆଦାବ, ସଶ୍ରୀଆକାଲ। ରେଡିଓ ସେ ପାଖରେ ଅଛନ୍ତି ଆପଣମାନେ ସମସ୍ତେ, ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆଜି ଆପଣମାନଙ୍କୁ କଣ କହିବ, ଗୋଟେ ସୁନ୍ଦର କବିତାରୁ ଆରମ୍ଭ କରିଛି। ଆପଣମାନେ ନିଶ୍ଚୟ ଫିଲ୍ କରିପାରୁଥିବେ ଯେ କୋଉ ବିଷୟରେ ମୁଁ କହୁଛି। ୟେସ୍, ସେଇ ଗୋଟିଏ କଥା, ଆଶା। ଯେତେବେଳେ ଆଜି ୱାର୍ଲଡ ସେଲିବ୍ରେଟ୍ କରୁଛି ଇଣ୍ଟରନ୍ୟାସନାଲ ଡେ ଫର ହୋପ୍, ମାନେ ଆଶାର ଦିବସ ଆଜି ଯେତେବେଳେ ପାଳନ କରୁଛି, ତେବେ ଏଇ ଆଶା ବିଷୟରେ ଚାଲନ୍ତୁ ଟିକେ କଥା ହେବା। କେବେ କେବେ ଆମେ ଭାବୁ ଯେ ଆଶାର କଥାଟି କଣ, ଆକ୍ଚୁଆଲି ଆଶା କଣ, ବହୁତ ଗୁଡ଼ିଏ ଜିନିଷ ପାଇଯିବାର ଆଶା ନା? ଆଶା ସେମିତି ନୁହେଁ, ଜୀବନରେ ଆଶାର ମୂଲ୍ୟ କଣ ୟାକୁ ବୁଝିବାର ଆବଶ୍ୟକତା ଆଜିର ଦିନରେ ରହିଛି। ଅନେକ ସମୟରେ ଆମେ ଭାବୁ ଯେ ଆଶା କହିଲେ କେବଳ କିଛି କିଛି ବଡ଼ ଜିନିଷ ପାଇବାର ଅପେକ୍ଷା ବା ଇଚ୍ଛାକୁ ଆମେ ବୁଝୁ, କିନ୍ତୁ ପ୍ରକୃତରେ ଆଶା ହେଉଛି ଗୋଟେ ଛୋଟିଆ ଜିନିଷ, ଗୋଟିଏ ଛୋଟିଆ ଭାବନା ଯେ ଆମକୁ ରାତିର ଅନ୍ଧାରରେ ବି ସକାଳର ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାର ଖୋରାକ ଦିଏ। ରାତି ଯେତେ ଅନ୍ଧକାର ହେଇଥାଉ, ଯେତେ ବଡ଼ ହେଇଥାଉ, ଆଶା ଥାଏ ଯେ ନିଶ୍ଚୟ ସକାଳ ହେବ, ଏବଂ ସେଇ ଯେଉଁ ବିଶ୍ୱାସ ତାର ନାଁ ହେଉଛି ଆଶା। ଆଶା ହେଉଛି ସେହି କିରଣ, ସେହି ସୂକ୍ଷ୍ମ ସୂତା ଯାହା ଆମର ବର୍ତ୍ତମାନକୁ ଆମର ଭବିଷ୍ୟତ ସହିତ ଯୋଡ଼ିଦିଏ। ଆଜିର ଦିନରେ ଆଶା ବିଷୟରେ ନିଶ୍ଚୟ କଥା ହେବା, କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ସହିତ ଆପଣମାନଙ୍କ ମର୍ଣ୍ଣିଂକୁ କରିବା ପାଇଁ ପୁରା ରିଫ୍ରେସିଂ। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍ ଆଉ ଆଶା ସହିତ।

ସାଥୀ ଜୀବନରେ ଏମିତି କେବେ କେବେ ସିଚୁଏସନ୍ ନିଶ୍ଚୟ ଆପଣଙ୍କ ଜୀବନରେ ବି ଆସିଥିବ, ଯୋଉଠି ଲାଗିଥିବ ଆପଣଙ୍କୁ ଯେ ନା ୟା ପରେ ବାଟ ସବୁ ବନ୍ଦ ହେଇଯାଇଛି, ୟା ପରେ କୌଣସି ଅପସନ୍ ହିଁ ନାହିଁ ମୋ ପାଖରେ, ମୁଁ କଣ କରିବି, ମୁଁ ହାରିଯାଉଛି, ମା ମୋର ସବୁ ଉପାୟ ଏଇଠି ଶେଷ ହେଇଯାଉଛି, ମୋର ସବୁ ପ୍ରୟାସ ଏଇଠି ଶେଷ ହେଇଯାଉଛି, କିନ୍ତୁ ତାପରେ ବି ଆପଣଙ୍କର ମନର କୌଣସି ନା କୌଣସି କୋଣରେ ଗୋଟିଏ ଏମିତି କଥା ଥାଏ ଯାହାର ନାଁ ହେଉଛି ଆଶା, ଯୋଉ ଆଶା ଆପଣଙ୍କୁ ପୁଣି ଉଠିକି ଠିଆ ହେବା ପାଇଁ ଭରସା ଦିଏ, ବା ଗୋଟେ ଛୋଟ ବିଶ୍ୱାସ ଦିଏ ଯେ ନା ସବୁକିଛି ହୁଏତ ଠିକ୍ ହେଇଯାଇପାରେ। ହେଇଛି ନା କେବେ ଆପଣଙ୍କ ସହିତ ବି ଏମିତି? ଇଏ ହିଁ ତ ଯାଦୁ ଏଇ ନଶାର, ବା ଏଇ ଆଶାର। ଏ ଆଶା ଆଜି କେତେ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କ ଜୀବନରେ, ଯେତେବେଳେ କି ଆଜିକାଲିର ଧାଁ ଧୌଡ଼ ଭରା ଜୀବନରେ, ସୋସିଆଲ ମିଡ଼ିଆର ପ୍ରେସରରେ ଏବଂ ୱାର୍କ ଲୋଡ଼ର ପ୍ରେସରରେ ବର୍ତ୍ତମାନ ଲାଇଫ ବହୁତ ଫାଷ୍ଟ ହେଇଯାଇଛି, କିନ୍ତୁ ତା ଭିତରେ ଯେତେବେଳେ ଆମେ ଦେଖିବାକୁ ପାଉଛେ ଯେ ବହୁତ ବଡ଼ ବଡ଼ ସହରମାନଙ୍କରେ ଯେତେବେଳେ ଅଫିସର କାମ ସାରିକି ଘରକୁ ଆସିକି ଗୋଟେ ଚାରିକାନ୍ଥର ରୁମ୍ ଭିତରେ ଗୋଟେ ମଣିଷ ନିଜକୁ ବନ୍ଦ କରିଦେଉଛି ବା କିଛି ସମୟ ଥକିକି ବସିଯାଉଛି, ସେତେବେଳେ ତା ମୁଣ୍ଡ ଭିତରେ ଆସୁଥିବା ଅନେକ କଥା, ଅନେକ ନକାରାତ୍ମକ ଚିନ୍ତାଧାରା, ଏସବୁକୁ ପ୍ରତିହତ କରିବା ପାଇଁ ଏ ଆଶା ନେଉଛି ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବଡ଼ ବଡ଼ ସହରମାନଙ୍କରେ ଆପଣ ଦେଖନ୍ତୁ ଲୋକମାନେ କେତେ ସମୟ ପରିଶ୍ରମ କରୁଛନ୍ତି, ପୁଣି ଆସୁଛନ୍ତି ନିଜ ରୁମ୍କୁ, ଆଉ ସେଠି ବି ପୁଣି କାଲି ସକାଳର ଆରମ୍ଭ ପାଇଁ କିଛି ଖାଇବା କରିବା ହଉ ବା କିଛି ପ୍ରିପାରେସନ୍ କରିବା ହଉ, ତା ଭିତରେ ନିଜ ପାଇଁ ସମୟ ପାଉନାହାନ୍ତି, ନିଜ ଲୋକମାନଙ୍କ ପାଇଁ ସମୟ ପାଉନାହାନ୍ତି, ନିଜ ଦୂରରେ ଥିବା ପରିବାର ସହିତ କଥା ହେବା ପାଇଁ ସମୟ ପାଉନାହାନ୍ତି, ନିଜ ସାଙ୍ଗସାଥିମାନଙ୍କ ସହିତ ମିଶିବା ପାଇଁ ସମୟ ପାଉନାହାନ୍ତି, ତାରି ଭିତରେ ମନ ଭିତରକୁ ଧସେଇ ପଶି ଆସୁଛି ଅନେକ ନେଗେଟିଭ ଥଟ୍ସ, କିଛି ଭୁଲ ଭୁଲ ବିଚାର, ସେ ସବୁକୁ ଭାଙ୍ଗି ଦଉଛି କିଏ, ଏଇ ଗୋଟିଏ ଅସ୍ତ୍ର ଯାହାର ନାଁ ହେଉଛି ଆଶା। ଆଜି ଇଣ୍ଟରନ୍ୟାସନାଲ ହୋପ୍ ଡେ ଭାବରେ ୱାର୍ଲଡ ଏଇ ଆଶାର ଗୁରୁତ୍ୱ କେତେ ଆମ ଜୀବନରେ ତାକୁ ବୁଝାଇବା ପାଇଁ ବିଶ୍ୱବାସୀଙ୍କୁ ଆଉ ଟିକେ ପ୍ରୟାସ କରୁଛେ। ଆଜି ଦିନ ସାରା ଅନ୍ତତଃ ଯେଉଁମାନେ ଆପଣଙ୍କ ସାମ୍ନାକୁ ଆସୁଛନ୍ତି, ଯେଉଁମାନଙ୍କର ଆଶା ଭାଙ୍ଗି ଯାଉଛି ବା ଯେଉଁମାନେ ଟିକେ ଲୋ ଫିଲ୍ କରୁଛନ୍ତି, ସେମାନଙ୍କୁ ଆପଣ କିଛି ନ ଦେଇପାରିଲେ ନାହିଁ, ସକାରାତ୍ମକତା ଭରା କଥା ଦ୍ୱିପଦ କହନ୍ତୁ, ପଜିଟିଭ କଥା ଦ୍ୱିପଦ କହିକି ସେମାନଙ୍କୁ ଆଶା ଦେବା ପାଇଁ ଚେଷ୍ଟା କରନ୍ତୁ, ଏବଂ ସାରା ଜୀବନ ଏଇ ପ୍ରୟାସକୁ ଜାରି ରଖନ୍ତୁ ଯେ ଯଦି କେଉଁଠି ଲୋ ଫିଲ୍ କରୁଛି, କାହାର କାଲିର ପାଇଁ ଅଧିକ ଚିନ୍ତା ବଢ଼ିଯାଇଛି, ତେବେ ବାସ୍ କହିଦିଅନ୍ତୁ ଜିନ୍ଦଗି ଏକ ସଫର ହେ ସୁହାନା, ୟହାଁ କଲ୍ କ୍ୟା ହୋ କିସ୍ନେ ଜାନା, ତ ବାସ୍ ଏହି ପଲ୍ କୁ ଜିନା ହେ, ଇସି ପଲ୍ କୁ ଏନ୍ଜୟ କରନା ହେ, ଓର ଦିଲ୍ କେ କିସି କୋନେ ମେଁ

ଅଧିକ ଗୀତ ଗାଇବାର ସୂଚନା ରହିଛି। ଅନେକ ସମୟରେ ତାଙ୍କୁ ଭାବର ରାଣୀ ବା କ୍ୱିନ୍ ଅଫ୍ ଏକ୍ସପ୍ରେସନ୍ କୁହାଯାଉଥିଲା, କାରଣ ଯେକୌଣସି ଭାଷାର ଗୀତ ହେଉ ନା କାହିଁକି ତାର ଭାବ ତାର ଉଚ୍ଚାରଣକୁ ସେ ଅତି ସୁନ୍ଦର ଭାବରେ ଆଡପ୍ଟ କରିପାରୁଥିଲେ ଏବଂ ଯେତେବେଳେ ଯେଉଁ ଭାଷାରେ ଗୀତ ଗାଉଥିଲେ ସେ ଭାଷାର ଶ୍ରୋତାବନ୍ଧୁମାନେ ତାଙ୍କୁ ସେଇ ଭାଷାର କଣ୍ଠଶିଳ୍ପୀ ବୋଲି ଧରି ନେଉଥିଲେ। ଏଇ ଯେମିତି ଦେଖନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥ ପାଇଁ ହଉ, ଅଲିଭା ଦାଗ ପାଇଁ ହଉ, ରାଜା ହରିଶ୍ଚନ୍ଦ୍ର, ଗୌରୀ, ସୌତୁଣୀ, ଅନୁରାଧା, ରକ୍ତଗୋଲାପ, ପଳାତକ, ବଳିଦାନ, ଏମିତି କେତେ ଚଳଚ୍ଚିତ୍ର ପାଇଁ କେତେ କାଳଜୟୀ ସୁନ୍ଦର ସୁନ୍ଦର ଗୀତ ଏସ୍ ଜାନକୀଙ୍କ କଣ୍ଠରେ ଆମେ ପାଇଛେ ଏବଂ ଓଡ଼ିଆ ସଙ୍ଗୀତ ସବୁବେଳେ ଏସ୍ ଜାନକୀଙ୍କ ପାଖରେ ଋଣୀ ରହିବ ଏବଂ ତାଙ୍କୁ ମନେ ରଖିବ ତ ନିଶ୍ଚିତ ଭାବରେ। ସେ ନିଜର ସୁମଧୁର ଗାୟନ ପାଇଁ 4 ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବିଭିନ୍ନ ରାଜ୍ୟରୁ 30 ଅଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। 2013 ମସିହାରେ ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଭାରତ ସରକାର ପଦ୍ମଭୂଷଣ ପୁରସ୍କାରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେ ତାକୁ ଅତି ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିବା ସହିତ କହିଥିଲେ ଯେ ତାଙ୍କ ଶ୍ରୋତାଙ୍କ ଭଲ ପାଇବା ହିଁ ତାଙ୍କର ସବୁଠାରୁ ବଡ଼ ପୁରସ୍କାର। ବା ଗୋଟେ କଳାକାର ପାଇଁ ୟାଠାରୁ ବଡ଼ ପୁରସ୍କାର କ'ଣ ହେଇପାରେ ଯେତେବେଳେ ସେ କୋଟି କୋଟି ଶ୍ରୋତାମାନଙ୍କ ହୃଦୟରେ ରହିଯିବ। ଏସ୍ ଜାନକୀଙ୍କର ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ, ଓଡ଼ିଆ ସଙ୍ଗୀତ ପାଇଁ ଏବଂ ଭାରତୀୟ ସଙ୍ଗୀତର ବିଭିନ୍ନ ରିଜିଓନାଲ୍ ମ୍ୟୁଜିକ୍ ପାଇଁ ସବୁବେଳେ ଅତୁଳନୀୟ ହୋଇକି ରହିବ। ଚାଲନ୍ତୁ ସେ ଗାଇଥିବା ଗୋଟେ ସୁନ୍ଦର ଓଡ଼ିଆ ଗୀତ ଶୁଣିବା।

ଟିକିଏ ରୋମାଣ୍ଟିକ୍ ହେଇଯାଏ। ଯେତେ ଲୋ ଫିଲ୍ କରୁଥାନ୍ତୁ ଆପଣ, ଯେତେ ଷ୍ଟ୍ରେସ୍ଡ ଫିଲ୍ କରୁଥାନ୍ତୁ ଆପଣ, ସାଙ୍ଗେ ସାଙ୍ଗେ ତୁରନ୍ତ ଆପଣଙ୍କର ମନ ଟ୍ୟୁନ୍ଡ ହେଇଯାଏ। ଏହି ତ ଶକ୍ତି ସେ ଇନ୍ଷ୍ଟ୍ରୁମେଣ୍ଟର, ସେଇ ଷ୍ଟ୍ରିଙ୍ଗସ୍ ଗୁଡ଼ାକର, ଯାହା ହାତର ପାପୁଲିରେ ଛନ୍ଦା ଛନ୍ଦିରେ ହେଇଗଲା ମାନେ ଗୋଟେ ଏତେ ସୁନ୍ଦର ଟ୍ୟୁନ୍ ବାହାରିଯାଏ, ଯାହାକି ଆପଣଙ୍କର ହୃଦୟରେ ଟାକିନା ଆସିକି ଲାଗିଯାଏ, ଆପଣଙ୍କ ମୁହଁରେ ଗୋଟେ ସୁନ୍ଦର ସ୍ମାଇଲ୍ ଖେଳିଯାଏ। ସେଇ ଗିଟାରର ଟ୍ୟୁନ୍ ଆପଣଙ୍କର ମନର ଧୁନକୁ ବି ଟ୍ୟୁନ୍ କରିଦେଇପାରେ। ସେ ଗିଟାରକୁ ନେଇକି ହେଇଛି ଅନେକ ଗୀତ। ସେ ଗିଟାରର ରିଫ୍ରେ, ସେ ଗିଟାରର ପ୍ରିଲ୍ୟୁଟ୍ରେ, ଇଣ୍ଟରଲ୍ୟୁଟ୍ରେ କେତେ ଯେ ଗୀତ ଆମେ ମନେ ରଖିଛେ ତାର ଠିକଣା ନାହିଁ। ଯେତେବେଳେ ଆଲବମ୍ ଆମେ ଶୁଣୁଥିଲେ, ଆଲବମ୍ ଜଗତର କଥା ଟିକେ ମନେ ପକାନ୍ତୁ, ଖାସ କରି ଓଡ଼ିଆ ଆଲବମ୍ ସମୟର କଥା, ସେତେବେଳେ ଗିଟାର ଓରିଏଣ୍ଟେଡ୍ ବହୁତ ସୁନ୍ଦର ସୁନ୍ଦର ଗୀତ ଆମେ ସବୁ ଶୁଣିଛେ। ଯେମିତି ଏଇ ଗୀତଟି ଆପଣମାନଙ୍କୁ ଶୁଣେଇବି ଫାର୍ଷ୍ଟ, ଏବଂ ତାପରେ କଥା ହେବା ଗିଟାରର ଟ୍ୟୁନ୍ ଆଉ ମନର ଧୁନ, ଆଉ ମନର ଧୁନ ଗିଟାରର ଟ୍ୟୁନ୍ ବିଷୟରେ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଦୁନିଆରେ ଆପଣ କଣ ନୂଆ କଥା ଶିଖୁଛନ୍ତି ବା ଏଇ ଯୋଉ ସ୍ମାର୍ଟଫୋନର ବୋଲବାଲା ଧୀରେ ଧୀରେ ବଢି ବଢି ଯାଉଛି, ତା ବିଷୟରେ ଦୁନିଆ ଅନେକ ଜିନିଷ ଶିଖୁଛି ସ୍ମାର୍ଟଫୋନ ସାହାଯ୍ୟରେ, ତା ବିଷୟରେ ଆପଣ କଣ କହିବେ? ଆମକୁ ଶୀଘ୍ର ଶୀଘ୍ର ଫୋନ କରନ୍ତୁ। 0671-230-3153 ହଉଛି ନମ୍ବର। ବର୍ତ୍ତମାନ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ଫର୍ଷ୍ଟ କଲର। ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସିଏ, ତାଙ୍କର ମତ ସ୍ମାର୍ଟଫୋନ ଯଦି ଆମର ଟିଚର ହୁଏ ତାହେଲେ ସ୍ମାର୍ଟଫୋନ ପାଖରୁ ସେ କଣ ଶିଖିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ। ତେବେ ଶୀଘ୍ର ଶୀଘ୍ର ସେଠି ଫୋନ ଉଠାନ୍ତୁ, ଆପଣ 0671-230-3153 କଲ୍ କରନ୍ତୁ, ଆମ ସହିତ କନେକ୍ଟ ହେଇଯାଆନ୍ତୁ। ଆସିଯାଇଛି ଫର୍ଷ୍ଟ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
0: ସାଇ ନମସ୍କାର, କଣ କହିବ, ମୋବାଇଲ ବା ସ୍ମାର୍ଟଫୋନ ଆଜି ଆମମାନଙ୍କ ପାଇଁ ଗୋଟେ ଶିକ୍ଷାର ମାଧ୍ୟମ ହେଇଯାଇଛି, ଅନେକ କିଛି ଶିଖଉଛି। ସାଇ କଣ ଶିଖିଛନ୍ତି ସ୍ମାର୍ଟଫୋନ ଜରିଆରେ?
1: ମୁଁ ତ ସେମିତି ମାନେ ମତେ ଯେତେବେଳେ ମୋ ଘରେ କେହି ନଥାନ୍ତି, ମାନେ କଣ ଖାଇବାକୁ ଇଚ୍ଛା ହୁଏ, ବାହାରକୁ ବି ଯାଇପାରିବିନି, ମୁଁ ସେଇ ଟାଇମରେ କଣ କରେ, ୟୁଟ୍ୟୁବରୁ ଦେଖିକରି ନିଜେ ଟିକେ ଟ୍ରାଏ କରେ କରିବା ପାଇଁ। ହେଲେ କଣ ହବ, ସବୁ କାମ ତ ଠିକ ଠାକ ତ ସେମିତି ହବନି, ହେଲେ ଟ୍ରାଏ କରେ କରିବା ପାଇଁ।
0: ଯେତେବେଳେ
1: ମୁଁ ସ୍ମାର୍ଟଫୋନ ନୂଆ ଆଣିଥିଲି ତ ସେଇ ଟାଇମରେ ମୁଁ କିଛି ବି ଜାଣିନଥିଲି, ଖାଲି ସେମିତି କଲ୍ କରିବା କଥା ଜାଣିଥିଲି, ଆଉ ସବୁ ୟୁଟ୍ୟୁବରୁ ଦେଖିକି ମୁଁ କରିଥିଲି। ଆଉ ଯେତେବେଳେ ଯୋଉଟା ମତେ ନ ଆସେ କଣ ଗୋଟା ସଜାଡିବାକୁ, ମୁଁ ସ୍ମାର୍ଟଫୋନ ଦେଖିକି କରେ, ହେଲେ ଯୋଉଟା ବିପଦ ଥାଏ ସେଇଟା ମୁଁ ଦେଖିକି ଜମା ସ୍ମାର୍ଟଫୋନ ଦେଖିକି କିଛି କରେ ନା।
0: ବା ବଢିଆ, ବହୁତ ବଢିଆ କଥାଟି କହିଲେ। ଏମିତି କିଛି ସେନ୍ସିଟିଭ ଆକ୍ଟିଭିଟିଜ ମଧ୍ୟ ରହିଛି ଯୋଉଗୁଡାକ କରିବା ପୂର୍ବରୁ, ସ୍ମାର୍ଟଫୋନର ହେଲ୍ପ ନେବା ପୂର୍ବରୁ ଟିକେ ଭାବିଚିନ୍ତି ବିଚାର କରିବା ଆବଶ୍ୟକ। କିନ୍ତୁ ସ୍ମାର୍ଟଫୋନ ବିଷୟରେ ଜାଣିବା ପାଇଁ ହେଲେ ବି ଯୋଉ ସାଇ କହିଲେ ଯେ ସ୍ମାର୍ଟଫୋନରୁ ସ୍ମାର୍ଟଫୋନ ବିଷୟରେ ଶିଖିଛନ୍ତି, ସେଇଟା ଇଣ୍ଟରେଷ୍ଟିଂ ଲାଗିଲା। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କର ମତ ଦେଲେ। ରହିଲି, ନମସ୍କାର। ଆଭେଲେବୁଲ ହେଇପାରୁଛି ଏବଂ ତା ସହିତ ଘରକରଣାର ଜିନିଷ ମଧ୍ୟ ଅନେକ ଲୋକମାନେ ଶିଖିପାରୁଛନ୍ତି, ସୋସିଆଲ ମିଡିଆରେ ମଧ୍ୟ ଅନେକ ଜିନିଷ ଶିଖିବାକୁ ମିଳୁଛି। କିନ୍ତୁ ସେଥିରେ ପଜିଟିଭିଟିର ସହିତ କୋଉ ଜିନିଷ ସକାରାତ୍ମକ ଭାବରେ ଆପଣ ଭଲ ଜିନିଷ ଶିଖିଛନ୍ତି ତାହା ଆମ ସହିତ ସେୟାର କରନ୍ତୁ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କୋଉଠୁ କହୁଥିଲେ? ରମେଶ ଭାଇ ନମସ୍କାର, କଣ କହିବେ ରମେଶ ଭାଇ? ଏଇ ଯୋଉ ସ୍ମାର୍ଟଫୋନର କଥା, ସ୍ମାର୍ଟଫୋନର ବୋଲବାଲା ଧୀରେ ଧୀରେ ବଢୁଛି, ଆପଣଙ୍କ ହାତରେ ହୁଏତ ନିଶ୍ଚୟ ଗୋଟିଏ ସ୍ମାର୍ଟଫୋନ ଥିବ, ତେବେ ସ୍ମାର୍ଟଫୋନରୁ ଅନେକ ଜିନିଷ ଅନେକ ଲୋକ ଶିଖୁଛନ୍ତି। ରମେଶ ଭାଇ ସ୍ମାର୍ଟଫୋନରୁ କଣ ଶିଖିଛନ୍ତି?
2: ଯେତିକି ଶିଖିଛି ଭାଇ ସ୍ମାର୍ଟଫୋନରୁ ବହୁତ କିଛି ଶିଖିଛି, କିନ୍ତୁ ମତେ ମେତା ସାହାଯ୍ୟରେ ଏଆଇ ଦ୍ଵାରା ମୋର ଦୋକାନର ଯେତେ ଜିନିଷ ଜାଣିବାକୁ ଚାହୁଁଛି, ଧର କୋଉ ରେଟ୍ ବାରଟା କଣ କେମିତି କଣ ଆଉ କେମିତି କଣ ହେଲେ କଣ ହବ, ପ୍ରତ୍ୟେକ ପ୍ରଶ୍ନ ଉତ୍ତର ମୁଁ ପାଉପାରୁଛି ଏଆଇ ଦ୍ଵାରା। ୟୁଟ୍ୟୁବରୁ ମୋର ସବୁ ପୁରୁଣା ଗୀତ ସର୍ଚ୍ଚ କରି ଗୀତ ଶୁଣେ, ଏଟା ମୋର ବହୁତ ବଡ ଫେଭରାଇଟ। ଆଉ ମୋର ଦୋକାନର ସବୁ ଜିନିଷ ଫ୍ଲିପକାର୍ଟ ଦ୍ଵାରା ସବୁ ମଗେଇ ପାରୁଛି, ବିଭିନ୍ନ ପ୍ରକାର ଜିନିଷ ମାନେ ମୋବାଇଲ ଦ୍ଵାରା ସବୁ ହେଇପାରୁଛି, ଏଟା ଦ୍ଵାରା ଆମର ବହୁତ କିଛି ଉପକାର ହଉଛି, କିନ୍ତୁ ତାକୁ ମିସ୍ୟୁଜ୍ ନ କରିହେଲେ
0: ବଢିଆ କଥାଟି ରମେଶ ଭାଇ କହିଲେ ଯେ ଏଇ ଯୋଉ ଅନେକ ଶିକ୍ଷା ଆମେ ପାଉଛେ ମୋବାଇଲରୁ, ତା ଭିତରୁ ଗୋଟିଏ ଶିକ୍ଷା ଇଏ ମଧ୍ୟ ଆମକୁ ସ୍ମାର୍ଟଫୋନ ଦଉଛି ଯେ ସ୍ମାର୍ଟଫୋନ କେବଳ ସ୍ମାର୍ଟ ହେଲେ ହବନି, ଆମକୁ ମଧ୍ୟ ସ୍ମାର୍ଟ ହବାକୁ ପଡିବ ସ୍ମାର୍ଟଫୋନ ୟୁଜ୍ କରିବା ପୂର୍ବରୁ।
2: ହଁ ଭାଇ, ଆଉ ଗୋଟେ କଥା, ଆମକୁ ବହୁତ କିଛି ଆଗେଇବାକୁ ସେମାନେ ସୂଚନା ଦଉଛି, କିନ୍ତୁ ଆମେ ତାକୁ ବେଶୀ ବହୁଳ ଭାବରେ ବ୍ୟବହାର କରିବା ଦରକାର ନାହିଁ, ମାନେ ତାକୁ ଯେତିକିଟା ଦରକାର ସେତିକିଟା ୟୁଜ୍
0: କରିବା, ମାନେ ଅଧିକ ଡିପେଣ୍ଡେବଲ ତାପରେ ଆମେ ହବାନି, ଏ ବିଷୟରେ ଆପଣ କହୁଛନ୍ତି। ବହୁତ ବହୁତ ଧନ୍ୟବାଦ ରମେଶ ଭାଇ, ନମସ୍କାର। ସତୀ, ଏମିତି ଆପଣମାନଙ୍କର ସୁନ୍ଦର ସୁନ୍ଦର ମତ ଆସୁ, ପ୍ରୋଗ୍ରାମ ଆଗକୁ ବଢୁ। ଆପଣମାନଙ୍କର ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି। ସେଥିରେ ଏଇ ଯୋଉ ସ୍ମାର୍ଟଫୋନର ବିଷୟରେ ବର୍ତ୍ତମାନ ଜଣେ ଶ୍ରୋତା କହିଲେ ଯେ ସ୍ମାର୍ଟଫୋନରେ ଏଆଇର ବ୍ୟବହାର ମଧ୍ୟ ବଢି ବଢି ଚାଲିଛି ଏବଂ ତାର ସୁଫଳ ମଧ୍ୟ ଅନେକ ଶ୍ରୋତା ବନ୍ଧୁମାନେ ପାଇଥିବେ ନିଶ୍ଚୟ। ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଛି, ଦେଖିବା କିଏ କରିଛନ୍ତି। ନମସ୍କାର, କଲ୍ଟି କଟିଯାଇଛି। ତେବେ ସାଥୀ, ଆପଣମାନେ ଯେତେବେଳେ ଆମକୁ କଲ୍ ଲଗେଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ପାଖରେ ଆଉ କୌଣସି ଇଲେକ୍ଟ୍ରୋନିକ ଡିଭାଇସେସ୍ ରଖନ୍ତୁ ନାହିଁ ଏବଂ ଟ୍ରାଏ କରନ୍ତୁ ଟିକେ ଭଲ ନେଟୱାର୍କ ଯୋଉଠି କନେକ୍ସନ୍ ଅଛି ସେଇ ଜାଗାରେ ଆମକୁ କଲ୍ ଲଗେଇବା ପାଇଁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର,
0: नमस्कार।

0: ଫଳ ମିଳିଛି ଯେ ଆମେ ତାକୁ ଯେ ଯେ ଅନୁସାରେ ଆମେ ବ୍ୟବହାର କରୁଛୁ ସେଇ ଅନୁସାରେ ତା ଫଳଟା ଆମକୁ ମିଳୁଛି। ଆଜି ଦେଖନ୍ତୁ ମୋବାଇଲରେ ବହୁତ ଲୋକ ଆଜ୍ଞା ବ୍ୟବସାୟ ବି ମୋବାଇଲ ଚାଲିଛି, ପାଠପଢା ବି ମୋବାଇଲ ଚାଲିଛି, ଆଉ ବିଭିନ୍ନ ପ୍ରକାର ଖେଳ ବି ମୋବାଇଲ ଚାଲିଛି। ଆଉ ଏମିତି ବି ରୋଷେଇ ଶିଖୁଛନ୍ତି ଲୋକମାନେ ଦେଖିବେ ଆଜ୍ଞା ମୋବାଇଲରୁ ଆଜ୍ଞା ଦେଖିକି ସବୁ ରୋଷେଇ ଫୋଷେଇ ମାନେ ସବୁ ଆଧୁନିକ ପ୍ରକାର ରୋଷେଇ ବି କରିପାରୁଛନ୍ତି।
1: ଆଜ୍ଞା ଆଜ୍ଞା ବଢିଆ ବଢିଆ କରୁଛନ୍ତି ସବୁ।
0: ଆଉ ଗୋଟେ ଏମିତି ହେଇଗଲା ଯେ ମାନେ ମାଧ୍ୟମ ଯୋଉଥିରେ କି ଆମେ ଖୁବ ଶୀଘ୍ର ବହୁତ ଜଣଙ୍କ ପାଖରେ ଆମେ ପହଞ୍ଚି ପାରୁଛେ। ଫେସବୁକ୍ ଇନଷ୍ଟାଗ୍ରାମ ଇତ୍ୟାଦି ଦେଖନ୍ତୁ ଆଜ୍ଞା କଣ ଗୋଟେ ଅକେଜନ ହେଲା ଆମେ ପୋଷ୍ଟ କରିଦେଲେ ମାତ୍ର ଆମର ସାଙ୍ଗସାଥି ବନ୍ଧୁ ବାନ୍ଧବ ଯେତେ ସବୁ ସମସ୍ତେ ଏକାଥରେ ଜାଣିଗଲେ। କିନ୍ତୁ ପ୍ରୋବ୍ଲେମ ସେ ଏତେ ଗୁଡ଼େ ସୁବିଧା ହଉଥିଲା ବେଳେ ବି ଆପଣ ଥରେ ମନେ ପକାନ୍ତୁ ଯଦି ଆମର ଯୋଉ କରୋନା ପିରିୟଡ ହେଇଥିଲା ସେତେବେଳେ ମୋବାଇଲ କଥା ଯଦି କଣ ହେଇଥାନ୍ତା କୁହନ୍ତୁ।
1: ନିଶ୍ଚିତ ଭାବରେ
0: ସବୁ ଛାତ୍ରମାନେ ଆଜ୍ଞା ମୂର୍ଖ ହେଇକି ବସିଥାନ୍ତେ କେବଳ ମୋବାଇଲ ଛାଡ଼ା ବୋଲି ଆଜ୍ଞା ଦୁନିଆ ପ୍ରକାର ଆପ୍ରେ ଅନଲାଇନ କ୍ଲାସ ଆରମ୍ଭ ହେଇଗଲା, ଲୋକ ଘରେ ବସିଲେ କିନ୍ତୁ ପାଠପଢା କଣ୍ଟିନ୍ୟୁ ରହିଲା। କେତେ ବଡ ସାହାଯ୍ୟ କରିଥିଲା,
1: ବହୁତ ବଡ ସାହାଯ୍ୟ।
0: ଆଉ ତାର ଆଉ ଗୋଟେ ଦିଗ ଯଦି ଦେଖିବା ଦେଖନ୍ତୁ ଆଜି ଆଜ୍ଞା ବିଭିନ୍ନ ପ୍ରକାର ଅଛି ସଟାବାଜି ଏଠି ଚାଲିଛି ଆଇପିଏଲ ବେଳେ ଦେଖିବେ ଦୁନିଆ ପ୍ରକାର ବେଟିଂ ଏଠି ଯାଇକି କିଏ ଆଜ୍ଞା ସର୍ବସନ୍ତ ହେଇ ଚାଲିଲାଣି କିଏ ଆଜ୍ଞା କଲାଣି ଏଇ ମୋବାଇଲରେ ସବୁ ବେଟିଂ ଚାଲିଛି। ଆଉ ବିଭିନ୍ନ ପ୍ରକାର ସବୁ ଖେଳ ଅଛି ଜୀବନ ନବା ଖେଳ ଯେମିତି ବ୍ଲୁ ହେଲ୍ ଥିଲା ଯେମିତି ପଶିକି ପିଲା ପଶିକି ଆଜ୍ଞା ନିଜକୁ କଣ୍ଟ୍ରୋଲ କରିପାରୁନାହାନ୍ତି ତା ଭିତରେ ହାରିବା ଭିତରେ ହେଇକି
1: ବଢିଆ କଥା ଟି କହିଲେ। ସେଥିପାଇଁ ଭାଇ ଅନେକ ସଚେତନତାର ଆବଶ୍ୟକତା ଅଛି। ସେଥିପାଇଁ ମୁଁ କହିଲି ବଢିଆ କଥାଟି କହିଲେ ଭାଇ, ଯୋଉ ଖେଳ କଥାଟି କହୁଥିଲେ ମୁଁ ଖାଲି ଆଡ୍ କରୁଛି ଆପଣଙ୍କୁ ଟିକେ, ବଢିଆ କଥାଟି କହିଲେ ସବୁ ଶ୍ରୋତା ବନ୍ଧୁମାନେ ଜାଣିବା ଦରକାର ଯେ ଅନଲାଇନ୍ ଖେଳ ଗୁଡ଼ିକ ମଧ୍ୟ ଅନେକ ସମୟରେ ଅନେକ ଲୋକମାନଙ୍କୁ ବହୁତ ହଇରାଣରେ ପକାଉଛି। ତେବେ ଭାଇ ଆଜିର ଯୋଉ ଟପିକ ଆମେ ରଖିଛେ ଯେ ଆପଣ କଣ ଶିଖିଛନ୍ତି ଇତିଶ ଭାଇ କୁହନ୍ତୁ ଆଗ, ମୋବାଇଲ ଆପଣଙ୍କୁ କଣ ଶିଖେଇଛି ନୂଆ କଥା?
0: ଠିକ ଅଛି, ମୁଁ ତ ସବୁ କହିସାରିଲା ପରେ ତାକୁ ଦେଖନ୍ତୁ ମୋବାଇଲ ଦେଖିଲେ ଆଜି ଆମ ଯୋଉ କାମ ଅଛି ଆମର ଏଥିରେ ମୋବାଇଲର ଆଜ୍ଞା ସକାଳ ଠାରୁ ଆରମ୍ଭ କରିକି ରାତି ଶୋଇଲା ପର୍ଯ୍ୟନ୍ତ ବି ମୋବାଇଲ ସବୁ କାମ ଚାଲିଛି। ମୋର ମାର୍କେଟିଂ କାମ ଅଛି ଆଜ୍ଞା, ମାର୍କେଟିଂରେ ଆପ୍ ଅଛି, ମୁଁ କାମକୁ ବାହାରିଲି ଆପ୍ରେ ମୋର ଆଟେଣ୍ଡାନ୍ସ ଦେଲି, ଆଟେଣ୍ଡାନ୍ସ ଦେଇକି କାମ ଦିନ ସାରା କଣ କଲି ଆଜ୍ଞା ଆମର ହେଡ୍ ଅଫିସ ଲୋକ ବସୁଛନ୍ତି ସେ ଦେଖୁଛନ୍ତି ଇଏ ଲୋକ କଣ କାମ କରୁଛି ନାହିଁ, ସେମିତି ମୋ ଅଣ୍ଡରରେ ଏଠି କାମ କରୁଛନ୍ତି, ମୁଁ ବି ତାଙ୍କୁ ସେମିତି ଦେଖୁଛି ଆଜ୍ଞା ଏ ପିଲା ଏଠୁ ଗଲା ଯଦି ମୋବାଇଲ ନଥାନ୍ତା ତାହେଲେ କୁହନ୍ତୁ କେମିତି ହେଇଥାନ୍ତା। ତେଣୁକରି ଆଜିକାଲି ମୋବାଇଲ ଆଜ୍ଞା ଯୋଉଟା ଠିକ ବ୍ୟବହାର ଫଳ ବ୍ୟବହାର ଅନୁସାରେ ଆମେ ଫଳ ପାଇବା ଯେମିତି ବ୍ୟବହାର କରିବା ସେମିତି ଫଳ ପାଇବା।
1: ବା ବଢିଆ କଥା ଟିକେ କହିଲେ, ଏବଂ ଆପଣ ଆପଣଙ୍କ କର୍ମକ୍ଷେତ୍ରର ଅନେକ କଥାକୁ ଏଇ ମୋବାଇଲ ଜରିଆରେ ଶିଖି ଯାଇଛନ୍ତି। ହାଉ ଟୁ ମ୍ୟାନେଜ
0: ବହୁତ ସାହାଯ୍ୟ କରୁଛି
1: ଆଜ୍ଞା, ହାଉ ଟୁ ମ୍ୟାନେଜ ୟୋର ଏମ୍ପ୍ଲୟିଜ୍ ଆଉ ଆପଣଙ୍କର ଜୁନିୟର ମାନଙ୍କ ଏବଂ ଆପଣମାନଙ୍କର ସିନିୟରଙ୍କ ସହିତ କନେକ୍ସନର କଥା ଆପଣ ଏ ମୋବାଇଲ ଆପଣଙ୍କୁ ଶିଖଉଛି। ଆପଣ କଲ୍ କଲେ ଭାଇ ଜଣେଇଲେ ଏତେ ସୁନ୍ଦର ସୁନ୍ଦର କଥା, ସେଥିପାଇଁ ହୃଦୟରୁ ଧନ୍ୟବାଦ। ରହିଲି ଭାଇ, ନମସ୍କାର।
0: ନମସ୍କାର,
1: ଜୟ ଜଗନ୍ନାଥ। ସାର୍ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ, ଆଉ 0671230315 କନେକ୍ଟ ହେଇଯାଆନ୍ତୁ ଆମ ସହିତ 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ। ଆଉ କୁହନ୍ତୁ ଯେ ସ୍ମାର୍ଟଫୋନ୍ ଆପଣଙ୍କୁ କେତେ ସ୍ମାର୍ଟ କରିଛି, କଣ କଣ ସବୁ ନୂଆ ଜିନିଷ ଆପଣଙ୍କୁ ଏଇ ସ୍ମାର୍ଟଫୋନ୍ ଶିଖେଇଛି। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର ବିଶ୍ୱଜିତ ବାବୁ, ମୁଁ ଜଗତସିଂହପୁରରୁ ଡମି କହୁଛି।
1: ଢଲି ମ୍ୟାଡାମ ନମସ୍କାର, ଗୁଡ ମର୍ଣ୍ଣିଂ, ହାପି ସଣ୍ଡେ।
2: ଧନ୍ୟବାଦ।
1: କଣ କହିବେ, କଣ ଆପଣଙ୍କୁ ସ୍ମାର୍ଟଫୋନ୍ ଶିଖେଇଛି ନୂଆ କଥା?
2: ସ୍ମାର୍ଟଫୋନ୍ ତ ମତେ ବହୁତ କିଛି ଶିଖେଇଛି
1: ଆଜ୍ଞା।
2: ଏ ଯୋଉ ଆଗ କହିବି, ଏ ଯୋଉ ଆଡୁ ସାଡୁଆ କପଡା ଗୁଡାକ ସବୁ ଫୋପାଡି ଦିଅନ୍ତି
1: ଆଜ୍ଞା ଆଜ୍ଞା,
2: ନଷ୍ଟ କରିଦିଅନ୍ତି, ତା ଦ୍ୱାରା ମୁଁ ଶିଖିଛି କଣ୍ଢେଇ ଘରିକା କେମିତି ହବ।
1: ବାଃ ବଢିଆ କଥାଟି ଶିଖିଛନ୍ତି।
2: ଆଉ ଝାଡୁ ଝାଡୁ ଗୁଡାକ ଯୋଉ ସବୁ କିଣିକିରି ଆଣିଛନ୍ତି ଛିଣ୍ଡି ଯାଉଛି, ତାକୁ କେମିତି ସଜାଡିବ?
1: ଆଚ୍ଛା,
2: ତାକୁ ସଜାଡିକିରି ଜୋରଜାଡିକିରି ପୁଣି କରିଦବ। ଆଉ ତାପରେ ଶିଖିଛି ଏ ଯୋଉ ଗଛ ଗୁଡାକ କେମିତି କଲିମି କରିବ, କେମିତି ଗଛର ସବୁ ଯତ୍ନ ନବ, କଣ କଣ ସବୁ କଲେ ଗଛ ଗୁଡାକ ଭଲ ଶୀଘ୍ର ଫଳିବ, ଭଲ ହୃଷ୍ଟପୃଷ୍ଟ ହବ, ମୁଁ ଏଇ ଗୁଡାକ ଦେଖେ।
1: ବା ବଢିଆ ବଢିଆ, ଆପଣଙ୍କର ଯୋଉଥିରେ ଇଣ୍ଟରେଷ୍ଟ ଅଛି ଏବଂ ସେସବୁ ଜିନିଷ ଗୁଡା ଆପଣ ଦେଖିଛନ୍ତି ଏବଂ ପ୍ରପର ୱେରେ ଶିଖୁଛନ୍ତି ବି, ଶୁଣିକି ବହୁତ ଖୁସି ଲାଗିଲା। ଏମିତି ଆପଣ ଶିଖୁଥାନ୍ତୁ ନୂଆ ନୂଆ କଥା ଯୋଉଥିରେ ଆପଣଙ୍କ ଇଣ୍ଟରେଷ୍ଟ ଅଛି, ଏବଂ ସ୍ମାର୍ଟଫୋନ୍ ଜରିଆରେ ଏମିତି ଶୁଣିକି ସେ କାମକୁ ପ୍ରାକ୍ଟିକାଲି ଆପଣ କରିକି ସକ୍ସେସଫୁଲ ହୁଅନ୍ତୁ, ଆମର ୱିଶ୍ ଆପଣଙ୍କୁ।
2: ଆଜ୍ଞା।
1: ବହୁତ ବହୁତ ଧନ୍ୟବାଦ।
2: ସ୍ମାର୍ଟଫୋନ ଆମେ ରଖିଛୁ, ଆମେ ପଇସା ପକେଇକିରି କାରବାର କରୁଛୁ।

0: ଭଲ ଜିନିଷଟା ଶିଖିବା ଆମର ଯୋଉଥିରେ ଉପକାରିତା ହବ
1: ଆଉ
0: ଖରାପ ଜିନିଷ ଗୁଡା କାହିଁ ଆମେ ଦେଖିବା ଭଲ ଜିନିଷ ଦେଖିକି ଆମେ ଉପକୃତ ହବା ଆମ ପଇସାର ମୂଲ୍ୟଟା ସେଥିରୁ ମିଳିବ
1: ବଢିଆ କଥା କହିଲେ ଯେ ଆମେ ନେଟ୍ ପାଇଁ ରିଚାର୍ଜ କରୁଛେ ସେଟା ଭଲରେ ହଉ ନାଇଁ କି ସେ ବିଲ୍ଟା ଇଣ୍ଟରନେଟ୍ ବିଲ୍ଟା ଆମର ପଜିଟିଭ ୱେରେ ୟୁଜ୍ ହଉ
0: ଆଜ୍ଞା
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ୍ ରହିଲି ନମସ୍କାର
0: ନମସ୍କାର
1: ସାଥି ବଢିଆ ବଢିଆ କଥା ଦେଖନ୍ତୁ କେତେ ଜଣ ଶ୍ରୋତା ବନ୍ଧୁ ଆମର କେତେ ନୂଆ ନୂଆ କଥା ସବୁ ଶିଖୁଛନ୍ତି ଏବଂ ତା ସହିତ ଗୋଟିଏ କଥା ଆମେ ବାରମ୍ବାର ସବୁ ଶ୍ରୋତା ବନ୍ଧୁମାନଙ୍କର ଅନୁରୋଧ ଆମର ମଧ୍ୟ ଅନୁରୋଧ ଯେ ଫୋନ୍ ଠାରୁ ଏଇ ସ୍ମାର୍ଟଫୋନ୍ରେ କେବଳ କେମିତି ଭଲ ଜିନିଷ ଆମେ ଶିଖିପାରିବା କେବଳ ପଜିଟିଭ ଜିନିଷକୁ କେମିତି ଆଡପ୍ଟ କରିବା ତାହାର ଆବଶ୍ୟକତା ଆମ ସମସ୍ତଙ୍କୁ ବୁଝିବାକୁ ପଡିବ ଆଉ ଗୋଟିଏ କଲ୍ ଆସିଯାଇଛି ଦେଖିବା କିଏ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଆଜ୍ଞା ନମସ୍କାର ଗୀତା ମ୍ୟାଡାମ କଣ କହିବେ ସ୍ମାର୍ଟଫୋନ୍ ଆପଣଙ୍କୁ କଣ ଶିଖେଇଛି
2: ସ୍ମାର୍ଟଫୋନ୍ ମତେ ବହୁତ କିଛି ଶିଖେଇଛି କହିବାକୁ ଗଲେ ସ୍ମାର୍ଟଫୋନ୍ ମୋର ଗୁରୁ
1: ଆଚ୍ଛା
2: ମୋର ଆଗରୁ ଟିକେ ଗୁଣାଗୁଣି କରିବାକୁ ବହୁତ ଇଚ୍ଛା ଥିଲା କୋଉ ଗଛଟା କେମିତି ହବ ସେଇଟାକୁ ଟିକେ ଦେଖାଶୁଣା କରିବାକୁ ମୋର ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ କିଛି କରିପାରୁନଥିଲି ଯୋଉ ଦିନଠୁ ସ୍ମାର୍ଟଫୋନ୍ ଆଣିଲି ମୁଁ ସବୁ କିଛି ଶିଖିଲି ମୋର ଯୋଉ ଡ୍ରେସ୍ ଫ୍ରେସ୍ ଆମ ଘରର ସବୁ ଯୋଉ ଜିନିଷ ମୁଁ ସବୁ ନିଜେ ନିଜେ ତିଆରି କରେ ନିଜେ ନିଜେ ଗୁଣେ ସ୍ୱେଟର ମଫଲର ସବୁ ମୁଁ ସ୍ମାର୍ଟଫୋନ୍ରୁ ଦେଖିକିରି ସବୁ କିଛି ତିଆରି କରିପାରୁଛି ଏବଂ ମତେ ବହୁତ ଆତ୍ମସନ୍ତୋଷ ମିଳୁଛି ସ୍ମାର୍ଟଫୋନ୍ ଦ୍ୱାରା
1: ଟିକେ ଆଜ୍ଞା ମୁଁ କହିଲି ଧୀରେ ଧୀରେ ସେଟା ଡେଭଲପ୍ ମଧ୍ୟ ହଉଥିବ ଆପଣ ଫାଷ୍ଟ ଫାଷ୍ଟ ଯେତେବେଳେ କରୁଥିବେ ଟିକେ ଭୁଲ ଭଟକା ହଉଥିବ ଏବଂ ପୁଣି ତାର ଦେଖି ଦେଖି
2: ଯୋଉଟା ତିଆରି କଲି
1: ଆଜ୍ଞା
2: ସେଇଟା ପୁରା ଖରାପ ହେଇଗଲା ତାପରେ ସେକେଣ୍ଡଟା ଭଲ ହେଲା ତାପରେ ଏବେ ଯାହା ସବୁ ତିଆରି କରୁଛି ସବୁ ଭଲ ହଉଛି
1: ଏବେ ପୁରା ବେଷ୍ଟ ହଉଥିବ
2: ଆଜ୍ଞା ଯୋଉଠି ଟିକେ ଡାଉଟ୍ ହୁଏ ଏଇଟା କାଇଁ ଏମିତି ହେଲା ଏଇଟା ମୁଁ ଟିକେ ବାହାର କରି ସ୍ମାର୍ଟଫୋନ୍ ଦେଖିଦିଏ ଆଜିକାଲି ତ ସ୍ମାର୍ଟଫୋନ୍ରେ ସବୁ କିଛି ଅଛି ଆପଣଙ୍କର ଯୋଉଟା ରୁଚି ଆପଣ ସେଇଟା ନିଶ୍ଚିତ ଭାବରେ ଚାହିଁଲେ ଶିଖିପାରିବେ ଏବଂ ଜାଣିପାରିବେ ସ୍ମାର୍ଟଫୋନ୍ଟା ସବୁଠୁ ଭଲ
1: ବାସ୍ ତାକୁ ବ୍ୟବହାର କରିବା ପାଇଁ ଆମକୁ ସ୍ମାର୍ଟ ୱେରେ ତାକୁ ବ୍ୟବହାର କରିବାକୁ ପଡିବ
2: ନିଶ୍ଚିତ ଭାବରେ ଆମେ ଯଦି ଚାହିଁବୁ ଖରାପ ଜିନିଷ ଶିଖିବାକୁ ଆମେ ସମସ୍ତେ ଖରାପ ଜିନିଷ ଦେଖୁଥିବୁ ଆମର ଯଦି ଗୋଟେ ଭଲ ଜିନିଷ ଶିଖିବାର ଇଚ୍ଛା ଥିବ ସେଇଠି ମନଟା ଥିବ ଆମେ ସେ ଭଲ ଜିନିଷ ସବୁବେଳେ ଭାବିକି ଶିଖିବୁ ଏବଂ ତାକୁ କାର୍ଯ୍ୟରେ ପରିଣତ କରିବୁ ତେଣୁ ସ୍ମାର୍ଟଫୋନ୍ ଦ୍ୱାରା ମୁଁ ବହୁତ ଉପକୃତ ହୋଇଛି ଆମେ ଯୋଉ ଡ୍ରେସ୍ ସବୁ କିଣିକି ଆଣିକି ଶାଢୀ ଦେଇକି 600, 700, 800 ଦେଇ ତିଆରି କରିଥିଲୁ ସେ ପଇସାଟା ଆମର ରହିଲା ସ୍ମାର୍ଟଫୋନ୍ରେ ଆମକୁ ବହୁତ କିଛି
1: ଶିଖିବା ମିଳୁଛି
2: ତେଣୁ ବହୁତ ମତେ ଭଲ ଲାଗୁଛି ମୁଁ ମୋର ସ୍ୱେଟର ମଫଲର ଟୋପି ଗ୍ଲୋଭ୍ସ ମୋର ଡ୍ରେସ୍ ଯେତେ ପ୍ରକାରିଆ ସବୁ ଡ୍ରେସ୍ ସବୁ ମୁଁ ମୋର ନିଜେ ତିଆରି କଲି ଏବଂ ଆମ ଘର ଲୋକଙ୍କର ବି ମୁଁ ତିଆରି କଲି
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆପଣ କଲ୍ କଲେ ଏତେ ସୁନ୍ଦର ଆପଣଙ୍କର ମତାମତ ସହ ସେୟାର କଲେ ରହିଲି ମ୍ୟାଡାମ ବହୁତ
2: ବହୁତ ଧନ୍ୟବାଦ ରଖୁଛି ନମସ୍କାର
1: ନମସ୍କାର ଏମିତି ଆମର ଅନେକ ମହିଳା ଶ୍ରୋତାମାନେ ଅଛନ୍ତି ଏବଂ ଓଡ଼ିଶାର ଭାରତର ଅନେକ ଏମିତି ଛୋଟ ଛୋଟ ସହର ଏବଂ ଗାଁରେ ଆମର ମା ଭଉଣୀମାନେ ଅଛନ୍ତି ଯେଉଁମାନେ ସ୍ମାର୍ଟଫୋନ୍ ଜରିଆରେ ଅନେକ ବଢିଆ ବଢିଆ ଜିନିଷ ସବୁ ଶିଖୁଛନ୍ତି ଏବଂ ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି ଆମେ ନାରୀ ସଶକ୍ତିକରଣର ଯେଉଁ କଥା କହୁଛେ ଏ ସ୍ମାର୍ଟଫୋନ୍ ତାର ଗୋଟେ ବହୁତ ବଡ଼ ମାଧ୍ୟମ ସାଜିଛି ଯେତେବେଳେ ଏଇ ଗାଁରେ ଏବଂ ଛୋଟ ଛୋଟ ସହରରେ ରହୁଥିବା ଲୋକମାନେ ଏଇ ଆମର ମା ଭଉଣୀମାନେ ଏଇ ସ୍ମାର୍ଟଫୋନ୍ ଜରିଆରୁ ଶିଖିକି ଅନେକ ଜିନିଷ ନିଜ ପାଇଁ କରୁଛନ୍ତି ଏବଂ ସମାଜ ପାଇଁ କରୁଛନ୍ତି ଏବଂ ନିଜେ ରୋଜଗାରର ମାଧ୍ୟମ ସୃଷ୍ଟି କରୁଛନ୍ତି କିଛି ଲୋକମାନଙ୍କୁ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସେଥିରେ ସାମିଲ ମଧ୍ୟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ସୋର୍ସ ଅଫ୍ ଇନକମ୍ ତିଆରି କରିପାରୁଛନ୍ତି ଏସବୁ ହେଉଛି ଏ ସ୍ମାର୍ଟଫୋନ୍ର ଗୋଟେ ସୁନ୍ଦର କଣ୍ଟ୍ରିବ୍ୟୁସନ୍ ତେବେ ଚାଲନ୍ତୁ ବର୍ତ୍ତମାନ ଆଉ ଗୋଟେ ଟ୍ରାକ୍ ଆପଣମାନଙ୍କ ପାଇଁ ଏନ୍ଆର୍ ସହିତ କନେକ୍ଟ ହେଇଯିବି 06712303153 ନମ୍ବରରେ କଲ୍ କରନ୍ତୁ ଷ୍ଟେଟ୍ ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍

0: ସ୍ମାର୍ଟଫୋନ ଦେଖନ୍ତୁ, ସ୍ମାର୍ଟଫୋନ ଆଜିକାଲି ଡେଟ୍ରେ ସ୍ମାର୍ଟଫୋନ ସବୁ ବାହାରିଛି, ବହୁତ ମାନେ ମଣିଷକୁ ବହୁତ ସୁବିଧା କରିଦେଇଛି। ପାଠ ପଢେଇବା କତୁରୁ ଆମ ଯେକୌଣସି ଏମିତି କାଗଜ ପତ୍ର କାମ ହେଲା କାଗଜ ବି ଛାଡିପାରିବା, ବିଭିନ୍ନ ପ୍ରକାର ବହୁତ ସୁବିଧା ରହିଛି। ତେଣୁକରି ସ୍ମାର୍ଟଫୋନ ଯୋଉ ବାହାରିଛି, ସ୍ମାର୍ଟଫୋନ ର ବହୁତ ମୂଲ୍ୟ ଆଜିକା ଡେଟ୍ରେ ବହୁତ ମୂଲ୍ୟ ତା ଅଛି, ବହୁତ କାମ ବି ହେଇପାରୁଛି। ଆମର ଫୋନ ପେ ହେଲା, ଗୁଗୁଲ ପେ ହେଲା, ବହୁତ ବହୁତ ମାନେ ତାଦେହରେ ଅତି ସୁବିଧା। ତେଣୁକରି ଆଜିକା ଡେଟ୍ରେ ମୋ ହିସାବରେ ମୋ ଜାଣିବାରେ ସ୍ମାର୍ଟଫୋନ ଧରିବାଟା ହିଁ ଭଲ, ତେଣୁ ସ୍ମାର୍ଟଫୋନ ର ସବୁକିଛି ସୁବିଧା ରହିଛି।
1: ଆଜ୍ଞା, ଆପଣ କଣ ନୂଆ ଜିନିଷ ଭାଇ ସ୍ମାର୍ଟଫୋନ ରୁ ଶିଖିଛନ୍ତି? ଧର ଯେମିତି କହିଲେ ଡକ୍ୟୁମେଣ୍ଟ ପଠେଇବାର କଥା ହେଲା, କି ଅନଲାଇନ୍ ଟ୍ରାନ୍ଜାକ୍ସନ ର କଥା ହେଲା, କି କୌଣସି ନୂଆ ଜିନିଷ ଯୋଉଥିରେ ଆପଣଙ୍କ ଇଣ୍ଟରେଷ୍ଟ ଥିଲା ସେ ବିଷୟରେ ଆପଣ ଜାଣିପାରୁନଥିଲେ, ସ୍ମାର୍ଟଫୋନ ରୁ ଜାଣିଛନ୍ତି, ଏମିତି କଣ ଅଛି ଭାଇ?
0: ଆଜ୍ଞା, ମୁଁ ତ କଣ କହିଲା ବିଶେଷ ଭାଇ, ମୁଁ ତ ଛୋଟ ଫୋନ ଧରେ, ମୁଁ ତ ବଡ଼ ଫୋନ ଧରିପାରେନି, କାହିଁକି ନା ଲୋକ
1: ଆଚ୍ଛା,
0: ତେଣୁକରି ମୁଁ ଟିକେ ବଡ ଫୋନ ଧରିପାରେନି, ଛୋଟ ଫୋନ ୟୁଜ କରେ, କିନ୍ତୁ ମୁଁ ଜାଣିଛି ବଡ ଫୋନ ରେ ଏତେ ସୁବିଧା ରହିଛି।
1: ଆଜ୍ଞା ଆଜ୍ଞା, ଯାହା ହଉ ଆପଣ କଲ କଲେ, ସେଇ ବଡ ଫୋନ ସେଇ ଛୋଟ ଫୋନ ରେ ମଧ୍ୟ ଆପଣ ଅନେକ ଜିନିଷ ଜାଣିପାରୁଥିବେ ନୁହେଁ କି?
0: ନିଶ୍ଚିତ, ମୁଁ ଆଜ୍ଞା ଛୋଟ ଫୋନ ଧରିଲେ ମଧ୍ୟ ମାନେ ବଡ ଫୋନ ର କଣ ସବୁ ରହିଛି ତଥାପି ମୁଁ ଜାଣିଛି।
1: ଆଜ୍ଞା, ଯାହା ହଉ ଆପଣ କଲ କଲେ, ଏଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର,
0: ଜୟ ମାଗୀ ରଜା।
1: ସାଥୀ ଆପଣ ମଧ୍ୟ କଲ କରନ୍ତୁ, ଶୀଘ୍ର ଶୀଘ୍ର ଫୋନ ଆମ ସହିତ ଯୋଡି ହେଇଯାଆନ୍ତୁ, ଆଉ ଜଣାନ୍ତୁ ଯେ ଆପଣ କଣ ଶିଖିଛନ୍ତି ନୂଆ କଥା ଏଇ ସ୍ମାର୍ଟଫୋନ ଜରିଆରେ। ଆସିଯାଇଛି ଆମ ପାଖକୁ ଆଉ ଗୋଟିଏ କଲ, ଶୁଣିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ସ୍ମାର୍ଟଫୋନ ର ଲାଭ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ବିଶ୍ୱ ସାର, ମୁଁ ସୋମନାଥ ସାର କହୁଥିଲି, କେନ୍ଦ୍ରାପଡ଼ା।
1: ଆଜ୍ଞା ନମସ୍କାର, ଗୁଡ ମର୍ଣ୍ଣିଂ ଭାଇ, କଣ କହିବେ, ସ୍ମାର୍ଟଫୋନ କଣ ଆପଣଙ୍କୁ ନୂଆ?
2: ଆଉ ଦେଖନ୍ତୁ ଆଜିକାଲି ଯାହା ମାନ୍ୟ ପ୍ରଧାନମନ୍ତ୍ରୀ କହିଲେ ଡିଜିଟାଲ ଇଣ୍ଡିଆ ହେଇଛି, ଆପଣ ଡିଜିଟାଲ ଇଣ୍ଡିଆରେ ବେଶୀ ସକ୍ସେସ ନ ହେବେ, ଦୁନିଆ ବିଷୟରେ କିଛି ବି ଆପଣ ଜାଣିପାରିବେ। ମୁଁ ମାନେ ଆପଣ ଇମାଜିନ କରିବେ ନା, ମୁଁ 2013 ମୋବାଇଲ ଧରିଲିଣି, ନୋକିଆ କି ପ୍ୟାଡ୍ ରୁ ଯେତେବେଳେ ଆପଣ ଆସିଲା ସ୍ମାର୍ଟ ଭର୍ସନ ମୋବାଇଲ ସବୁ ଆସିଲା, ଆଣ୍ଡ୍ରଏଡ୍ ଆପଲ ଫୋନ ରହୁଛି, ଏବେ ମୋର ପୁରା ଲାଇଫ ପୁରା ବଢିଆ ହଉଛି। ବେସିକାଲି ଏଜୁକେସନ ଉପରେ ମୁଁ ବହୁତ କଲଚର କରୁଛି, ମୋବାଇଲ ଦରକାର ନାହିଁ କୋଉଠି ଯିବା, ଟିଚିଂ ନହେଲେ।
1: ବଢିଆ ବଢିଆ କଥା ଟିକେ କହିଲେ ଭାଇ, ଏମିତି ସକାରାତ୍ମକ ଭାବରେ ଯେମିତି ଭାଇ ଆମର ମୋବାଇଲ ୟୁଜ
2: ପ୍ରୋଗ୍ରାମ ନିୟୋଜନରେ ଆମେ ଶୁଣିପାରୁଛୁ, ଆପଣ ଭଲ କଥା ମୁଁ ଦେଖିଛି।
1: ଯାହା ହଉ ବହୁତ ବହୁତ ଧନ୍ୟବାଦ, ଆପଣ ସ୍ମାର୍ଟଫୋନ କୁ ଏତେ ସୁନ୍ଦର ଭାବରେ ବ୍ୟବହାର କରୁଛନ୍ତି, ପୁଣି ଏଜୁକେସନ ଭଳିଆ ଗୋଟେ ସୁନ୍ଦର କାମ ପାଇଁ ବ୍ୟବହାର କରୁଛନ୍ତି, ଶିଖୁଛନ୍ତି ସେଠାରୁ ଅନେକ କଥା, ଜାଣିକି ଖୁସି ଲାଗିଲା ଭାଇ, ରହିଲି, ନମସ୍କାର, ଜୟ ଜଗନ୍ନାଥ ଭାଇ। ସତେ ଶୀଘ୍ର ଶୀଘ୍ର ଆପଣ ମଧ୍ୟ କଲ କରନ୍ତୁ, ନମ୍ବର ହେଉଛି 0671-230-3153, ଆମ ସହିତ କନେକ୍ଟ ହେଇଯାଆନ୍ତୁ ଆଉ କୁହନ୍ତୁ ଏଇ ଯୋଉ ସ୍ମାର୍ଟଫୋନ ର ଦୁନିଆ, ୟା ଭିତରେ ଏଜୁକେସନ ର କଥା ଅଛି, ଏବଂ ଯଦି କୌଣସି ଜିନିଷ ଏଇ ଛୋଟ ଛୋଟ କଥା ଯୋଉ ଯେମିତି କହୁଥିଲେ ଜଣେ ଶ୍ରୋତା ବନ୍ଧୁ ଆମର ରିସାଇକେଲିଂ ର କଥା, ଯୋଉ ଜିନିଷକୁ ଆମେ ଫୋପାଡ଼ି ଦଉଥିଲେ ତାକୁ କେତେ ସୁନ୍ଦର ଭାବରେ ୟୁଜ୍ କରିପାରିବା, ଏବଂ ବହୁତ ଛୋଟ ଛୋଟ କଥା ମୁଁ ଦେଖୁଥିଲି ଗତ 2 ଦିନ ତଳେ ଆମ ଘର ପାଖରେ ଜଣେ ବୟସ୍କ ଲୋକ, ତାଙ୍କ ପାଖରେ ତାଙ୍କର ପିଲାମାନେ ନାହାନ୍ତି, ଯେହେତୁ ସେମାନେ ଆଉଟ୍ ଅଫ୍ ଷ୍ଟେସନ୍ ଅଛନ୍ତି, ଏବଂ ତାଙ୍କୁ ଗୋଟେ କୌଣସି ଜିନିଷକୁ ଅର୍ଡର୍ କରିବାର ଅଛି, ଏବଂ ତାଙ୍କର ହଜବେଣ୍ଡ ସେତିକି ସକ୍ଷମ ନୁହନ୍ତି ବାହାରକୁ ଯାଇକି ଆଣିବା ପାଇଁ ବୟସ ଅଧିକ ଜରୁରୀରୁ, ତେଣୁ ସିଏ ତାଙ୍କର ଘର ପାଖର ଆଉ ଗୋଟେ ଛୋଟ ପିଲା ପାଖରୁ ଏଇ ସ୍ମାର୍ଟଫୋନ ଜରିଆରେ ଅନଲାଇନ୍ରେ କେମିତି ଜିନିଷକୁ ଅର୍ଡର୍ କରିପାରିବେ ତାକୁ ଶିଖିଲେ, ଏବଂ ସେ ଶିଖିସାରିବା ପରେ ଏତେ ଖୁସି ଅନୁଭବ କଲେ ଯେ ସେ ବୁଝିପାରିଲେ ଯେ ଏମିତି ମୁଁ ସିଲେକ୍ଟ କରିକି ଏଇ ଜିନିଷଟାକୁ ଅର୍ଡର୍ କରିଦେବି ଯେହେତୁ ମୁଁ ବାହାରକୁ ଯାଇପାରୁନି, ଏବଂ ସେ ଆସିକି ତାଙ୍କ ଘର ଦୁଆର ମୁହଁରେ ପହଞ୍ଚିଗଲା। ସେଇ ଜିନିଷକୁ ଜାଣିଥିଲେ ଯେ ଏମିତି ହଉଛି ବା ଏମିତି ସବୁ ପିଲାମାନେ ଅର୍ଡର୍ କରୁଛନ୍ତି, ବଟ୍ ସେଇ ଜିନିଷଟାକୁ ସେ ନିଜେ କେବେ ଏକ୍ସପିରିଏନ୍ସ କରିନଥିଲେ। ତାଙ୍କର ବୟସ ହୁଏତ ସେଇ 70 ପାଖାପାଖି ହବ, କିନ୍ତୁ ଯେତେବେଳେ ସେ ପ୍ରଥମ ଥର ଅର୍ଡର୍ କଲେ, ନିଜେ ଶିଖିଲେ ଏବଂ

0: ସାରିପାରିବାର ଯୋଉ ସନ୍ତୋଷ ଯୋଉ ସାଟିସ୍ଫାକ୍ସନ ସେ ନିଜର ଅର୍ଡର କରିଛନ୍ତି ବୋଲି ଯୋଉ କଥା ବୋଧହୁଏ ସେଇ ଦିନ ସାରା ସିଏ ଆମ ଏରିଆରେ ଆମ ଗଳିରେ ସମସ୍ତଙ୍କୁ ସେ କଥା ଜଣେଇଲେ। ଏଇ ଯୋଉ ଖୁସି ଏଇ ସ୍ମାର୍ଟଫୋନରୁ କିଛି ଗୋଟେ ନୂଆ ଶିଖିବାର ଖୁସି ଏବଂ ତାଙ୍କର ଏଇ ବୟସରେ ମଧ୍ୟ ଜାଣିବାର ଯୋଉ ଜିଜ୍ଞାସା କ୍ୟୁରିଓସିଟି ଇଏ ମଧ୍ୟ ମତେ ବହୁତ ଖୁସି ଥିଲା। ସେମିତି ଆପଣ ମଧ୍ୟ ନିଶ୍ଚୟ କିଛି ନୂଆ ନୂଆ ଜିନିଷ ସବୁ ଶିଖୁଥିବେ ସେ ବିଷୟରେ ଆଜି ଆମକୁ କହୁଛନ୍ତି। ଆଉ ଜଣେ ଶ୍ରୋତା ଯୋଡ଼ି ହେଇଯାଇଛନ୍ତି, ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଭାଇ ନମସ୍କାର, ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ସମସ୍ତଙ୍କୁ।
1: ମୁଁ କହୁଥିଲି ଭାଇ ଆପଣଙ୍କର ଭୂତପୂର୍ବ କଲର ରେଡିଓ କିଙ୍ଗ ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ କଣ ସ୍ମାର୍ଟଫୋନ ଆପଣଙ୍କୁ ଶିଖେଇଛି?
1: ଭାଇ ଆମର ଗୋଟେ କଥାରେ ଅଛି, ଇଲୋମା ମୋବାଇଲ କିଏ ମନ୍ତର କଲା, ପିଲା ବୁଢା ଭେଣ୍ଡିଆ ସଭିଙ୍କୁ ବାହ୍ୟା କଲା। ତେଣୁ ପିଲା ବୁଢା ଭେଣ୍ଡିଆ ବର୍ତ୍ତମାନ ସମସ୍ତେ ବାହ୍ୟା, ସବୁ ମାୟାରେ ବାହ୍ୟା। ତେଣୁ ମୋବାଇଲରେ ଭାଇ ସବୁକିଛି ହେଇପାରୁଛି, ଯେମିତିକି ଅନଲାଇନ ଗେମ୍, ଅନଲାଇନ ପାଠ ପଢା, ଫ୍ରି ଫାୟାର, ପବ୍ଜି ଆଜିକାଲି ଛୁଆମାନେ ଖେଳୁଛନ୍ତି, ଆଉ ଫିଜିକାଲ ଏକ୍ସରସାଇଜ ସବୁ ଗଲାଣି। ତା ସହିତ ଆପଣ ଆଉ ଗୋଟେ ଜିନିଷ ଦେଖନ୍ତୁ ଭାଇ, ଆମର ଗୋଟେ ମୋର ବେନିଫିଟ ଅଛି କଣ ଭାଇ, UPI ସିଷ୍ଟମରେ ଆମେ ଅନଲାଇନ ଟ୍ରାନ୍ଜାକ୍ସନ ସବୁ ହଉଛି, ପଇସା ପତ୍ର ଦବା ନବା ହଉଛି। ମୋର ଭାଇ ରିଏଲ ଇଷ୍ଟେଟ କାମ ଅଛି, ଆମର ଗୋଟେ bhulek.com ଅଛି, ସେଥିରେ ଭାଇ ଜମି ଜମାର ରେକର୍ଡ ଆମେ ସବୁ ଜାଣିପାରୁଛୁ। ଗୁଗୁଲରୁ ସର୍ଚ୍ଚ କରିକି ସେଗୁଡାକ ଆମେ ଜମିର କୋଉଟା ଭୁଲଭାଲ ଅଛି କଣ ଅଛି, କାରଣ ଲକ୍ଷ ଲକ୍ଷ ଟଙ୍କା ଭାଇ କିଏ କାହାକୁ ହଜାର ଟଙ୍କା ବି ଦଉନାହାନ୍ତି, 100 ଟଙ୍କା ଦଉନାହାନ୍ତି ଜମି, ଯିଏ ଲକ୍ଷ ଲକ୍ଷ କୋଟି କୋଟି ଦେଇ କିଣିବେ, ଯୋଉମାନେ ମିଡିଏଟ୍ରି କରୁଛନ୍ତି ସେମାନେ ଫସିଯିବେ, ଜେଲ ଯିବେ। ତେଣୁ ସେଠୁ ଆମର ବେନିଫିଟ ପାଇଯାଉଛି, ଜମିରୁ ସବୁକିଛି ଡାଟା ଆମେ ଠିକ ପାଇପାରୁଛୁ,
0: ସଠିକ ଡାଟା ଆପଣ ଇନଫର୍ମେସନ ପାଇପାରୁଛନ୍ତି ସେଥିରୁ,
1: ନିଶ୍ଚିନ୍ତ ଭାବରେ। ଆଉ ଗୋଟେ ଜିନିଷ ଭାଇ ମତେ ଶିଖେଇଛି ଏଇ ସ୍ମାର୍ଟଫୋନ ମୋବାଇଲ, ଭାଇ ମିଛ କହିବା ଶିଖେଇଛି। ଆପଣ ଦେଖନ୍ତୁ ମୁଁ ଏଇଠି ଜଗତସିଂହପୁର ଅଛି, ଆପଣ ପଚାରେ ରାଜେଶ ଭାଇ କୋଉଠି ଅଛ, ମୁଁ ଭୁବନେଶ୍ୱର ଅଛି, ମୋର କାମ ଅଛି, ମୁଁ ପୁରୀରେ ଅଛି, ଭାଇ ମିଛ କହିବାଟା ଭାଇ ଶିଖେଇଛି ମୋବାଇଲଟା।
0: ଯା ହଉ ରାଜେଶ ଭାଇ, ଗୋଟେ ବହୁତ ଫନ୍ କଥାରେ ଆପଣଙ୍କର କଥାଟିକୁ ସାରିଲେ, ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ ନମସ୍କାର।
1: ଆପଣଙ୍କୁ ମାଶାଳା ଘଣ୍ଟ ଉଡ଼ିଥାନ୍ତି, ରହିଲି ଭାଇ, ଜୟ
0: ଜଗନ୍ନାଥ ଭାଇ, ରହିଲି। ସଧିଆ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଏବଂ ଜଣାନ୍ତୁ ଆମକୁ ସ୍ମାର୍ଟଫୋନ ଆମକୁ କଣ ଶିଖେଇଛି। ଯେମିତି କିଛି ଶ୍ରୋତା ବନ୍ଧୁ କହୁଥିଲେ ଯେ ପାଠପଢା ଠାରୁ ଆରମ୍ଭ କରିକି ଅନେକ କିଛି କଥା, ଘରକରଣା କଥା, ରୋଷେଇର କଥା, ସେମିତି ଆପଣ କଣ ନୂଆ ଜିନିଷ ଶିଖିଛନ୍ତି? ଯେମିତି ମୁଁ ମୋ କଥା କହିବି ଯେ ସ୍ମାର୍ଟଫୋନ ମତେ ଏଇ କିଛି ଦିନ ପୂର୍ବରୁ ମ୍ୟୁଜିକ କ୍ଷେତ୍ରରେ କିଛି ନୂଆ ଜିନିଷ ଶିଖେଇଛି। ଗ୍ଲୋବାଲ ମ୍ୟୁଜିକ କେମିତି ଇଭଲ୍ଭ କରୁଛି ଏବଂ କେମିତି ନୂଆ ନୂଆ ମ୍ୟୁଜିକ AI ସାହାଯ୍ୟରେ ପ୍ରୋଗ୍ରାମିଂ ହେଇପାରୁଛି ସେ କଥା ମୁଁ ଶିଖିଛି। ସେମିତି ଆପଣ କଣ ନୂଆ କଥା ଶିଖୁଛନ୍ତି, ଆପଣଙ୍କ ଇଣ୍ଟରେଷ୍ଟ ଯୋଉଥିରେ ଅଛି, ଦେଖିବା। ଆଉ ଜଣେ କଲର ଯୋଡ଼ି ହେଇଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ନମସ୍କାର।
2: ନମସ୍କାର ନମସ୍କାର, ମୁଁ ରାଜେନ୍ଦ୍ର ନନା।
0: ରାଜେନ୍ଦ୍ର ନନା ନମସ୍କାର, ରାଜେନ୍ଦ୍ର ନନାଙ୍କ ସହିତ କନେକ୍ଟ ହେଇଯାଇଛି। ଆଜ୍ଞା ଆଜ୍ଞା,
2: ସିଧି ଯାଉଛି ବସ୍ରେ, ତେଣୁ ଆଉ କଥା ହେଇପାରିବନି, ଯାହା ହଉ ଲାଗିଲା ଆପଣ ମୋର ତ ଦେଖା ହେଲା କଥା ହେଲା, ତାଠୁ ବଡ କଥା ବିଷୟ, ଧନ୍ୟବାଦ ଆଜ୍ଞା, ରହୁ।
0: ହଉ ଭାଇ ନମସ୍କାର ନମସ୍କାର। ସଧି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ କରନ୍ତୁ, 0611-230-3153 ହଉଛି ଆମର ନମ୍ବର, ଆମକୁ କଲ କରିକି କୁହନ୍ତୁ ଯେ ଆପଣ କଣ ନୂଆ ଜିନିଷ ଶିଖିଛନ୍ତି ଏଇ ସ୍ମାର୍ଟଫୋନରୁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଚେହେରେ ପର ଫେସବୁକ ସି ମୁସ୍କାନ ହେ, ଚେହେରେ ପର ଫେସବୁକ ସି ମୁସ୍କାନ ହେ, ଦିଲ ହ୍ୱାଟ୍ସଆପ ହୁଆ ଜା ରହା ହେ, ସମାଜ ସେ କଟକର ଆଜକାଲ ଇନସାନ ସ୍ମାର୍ଟ ଅର୍ ସୋସିଆଲ କାହା ଜା ରହା ରହେ। ନମସ୍କାର
0: ନମସ୍କାର ଆଜ୍ଞା, ସମୀର ଭାଇ କହୁଥିଲେ, ଆଉ ଟିକେ ପରିଚୟ ଦେଇଦିଅନ୍ତୁ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ।
4: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଣ୍ଠ କଟକରୁ।
0: ସମୀର ଭାଇ କଣ କହିବେ, ସ୍ମାର୍ଟଫୋନ ଆପଣଙ୍କୁ କଣ ନୂଆ କଥା ଶିଖେଇଛି? ଆ ଭିତରେ
4: ଆମକୁ ସ୍ମାର୍ଟ କରିଦେଇ,
0: ଆଜ୍ଞା
4: ସ୍ମାର୍ଟଫୋନ ସ୍ମାର୍ଟ କରିଦେଇଛି, କେବଳ ମତେ ନୁହଁ ସମସ୍ତଙ୍କୁ।
0: ଆଜ୍ଞା,
4: ଏଇ ଯେମିତି ଦେଖନ୍ତୁ, ମୁଁ ଧରି ନିଅନ୍ତୁ ଆପଣଙ୍କର ଫ୍ରିକ୍ୱେନ୍ସି ରେଡିଏସନ ବାହାରେ ଅଛି, କିନ୍ତୁ ମୁଁ ଆପ୍ରେ ଆପଣଙ୍କୁ ଶୁଣିପାରୁଛି।
0: ଆଜ୍ଞା ଆଜ୍ଞା,
4: ଯେହେତୁ ମୁଁ ଜଣେ ରେଡିଓକୁ ଭଲ ପାଉଥିବା ଏବଂ ରେଡିଓର ଜଣେ ଶ୍ରୋତା, ଏଇଟା ମୋର ପ୍ରଥମ କଥା, କାହିଁକି ନା ଦୈନନ୍ଦିନ ଦରିନନ୍ଦ ମୁଁ ଜୟପୁରରେ ଅଛି, ରାଉରକେଲାରେ ଅଛି, ଏଇ ଯୋଉ ସିଷ୍ଟମ ବର୍ତ୍ତମାନ ସ୍ମାର୍ଟ ସମୟ, ସ୍ମାର୍ଟ ଯୁଗ, ସ୍ମାର୍ଟଫୋନ ସବୁକିଛି ଆଭେଲେବୁଲ, ଏଇଟା ମୋର ହେଲା ପ୍ରାୟୋରିଟି। ମୁଁ ରେଡିଓ ନ ଶୁଣିଲେ ମୋ ମୁଣ୍ଡ ଆଜ୍ଞା, ଖାସ କରି ଆକାଶବାଣୀ, ମତେ ସେ ଦିନଟା ଜମା ଭଲ ଲାଗେନି। ଇଏ ହେଲା ଗୋଟେ କଥା, ଏଇ ଯେମିତି ଟଙ୍କା ଦେଣ ନେଣକୁ ନେଇକି ସମୟ ଥିଲା, ଆଉ ଯଦି ପାଖରେ ପଇସା ନାହିଁ, କୌଣସି ଅକସ୍ମାତ ପଇସା ନାହିଁ, ଆପଣ କୋଉଠି ଖାଇ ଦେଇଛନ୍ତି ବଡ କାକୁତି ମିନତି।

ଆଜ୍ଞା ବିନ୍ଦାସ ପାଖରେ ପଇସା ନାହିଁ, ଆମ ପାଖରେ ତ ନାହିଁ, ମୋ ସାଙ୍ଗ ମୋ ଭାଇ କି କାହା ପାଖରେ ତ ପଇସା ଅଛି, କାହା କଲ୍ ଟେ କଲେ ସିଏ କାନରେ ପଠେଇଦେଲେ ପଇସାଟି ପଠେଇଦେବ, ଚିନ୍ତା ନାହିଁ, ପାଖରେ ପଇସା ନଥିଲେ ବି କୌଣସି ଅସୁବିଧା ନାହିଁ। ଯେମିତିକି ସମୟ ବଦଳିଛି, ଆମେ ଆମ ପ୍ରଫେସନାଲ ଲାଇଫରେ ଅଛୁ, ଆମେ ମଧ୍ୟ ଅନଲାଇନରେ ଆପ୍ରେ ଆଟେଣ୍ଡାନ୍ସ ଦଉଛୁ, ଏଇ ଗୋଟେ କଥା ରହିଲା। ଭିନ୍ନ ମିଳିଲା ମାନେ ଯେମିତି କୁହନ୍ତି ଆମର ଆବଶ୍ୟକତା ହଉଛି ଉଦ୍ଭାବନର ଜନନୀ, ନେସେସିଟି ଇଜ୍ ଦ ମଦର ଅଫ ଇନଭେନସନ। ସମୟ ସହିତ ଫୋନ ବି ସ୍ମାର୍ଟ ହେଇଯାଇଛି, କିନ୍ତୁ ତାର ମଧ୍ୟ ଅନେକ ଲିମେରିଟ ଅଛି। ଯେମିତିକି ଆମେ କିଛି ସମାଜ ବିରୋଧୀ କାମ କରୁଛନ୍ତି, କିନ୍ତୁ ଆମେ ସୋସିଆଲ ମିଡିଆ ୟୁଜ୍ କରୁଛନ୍ତି, ସେଥିରେ କିଛି ଭ୍ରମ ଭ୍ରାନ୍ତ ଧାରଣା ଛାଡୁଛନ୍ତି। ସ୍ମାର୍ଟଫୋନକୁ ନେଇକି ଆମେ ୟୁଜ୍ କରୁଛନ୍ତି ତ ସୋସିଆଲ ମିଡିଆ, ତ ସେମିତି ସମାଜରେ ରହିବାକୁ ହେଲେ, ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ବିଧି ବିଧାନ ସମ୍ବିଧାନ ଅଛି, ତାକୁ ମାନି

0: ଆମ ଭ୍ରାନ୍ତ ଧାରଣା ଛାଡୁଛନ୍ତି, ସ୍ମାର୍ଟଫୋନ କୁ ନେଇକି ଆମେ ୟୁଜ କରୁଛନ୍ତି ତ ସୋସିଆଲ ମିଡିଆ, ତ ସେମିତି ସମାଜରେ ରହିବାକୁ ହେଲେ, ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ବିଧି ବିଧାନ ସମ୍ବିଧାନ ଅଛି, ତାକୁ ମାନିବାକୁ ପଡିବ। କିଛି ସାମାଜିକ ଉତ୍ତରଦାୟିତ୍ୱ ଅଛି, ତାକୁ ନିଜ ଜୀବନଚର୍ଯ୍ୟାରେ ପାଳିବାକୁ ପଡିବ। ତାହେଲେ ସ୍ମାର୍ଟଫୋନ ସହିତ ଆମେ ସ୍ମାର୍ଟ ହେଲା ବୋଲି ସମସ୍ତେ ଆମକୁ କହିପାରିବେ।
1: ବଢିଆ କଥା ଭାଇ କହିଲେ, ସ୍ମାର୍ଟଫୋନ ସହିତ ସମାଜ ପ୍ରତି ଆମର ଦାୟିତ୍ୱକୁ ବୁଝିଲେ ଆମେ ଟିକେ ଅଧିକ ସ୍ମାର୍ଟ ହେବା ବୋଲି ଜାଣିବା। ତେବେ ସମୀର ଭାଇ, ନୂଆ ଜିନିଷ କଣ ସ୍ମାର୍ଟଫୋନ ୟା ଭିତରେ ଶିଖେଇଛି ଆପଣଙ୍କୁ, ନା ସବୁ ଶିଖିଗଲେଣି ଆପଣ ସ୍ମାର୍ଟଫୋନ ପାଖରୁ ଅଲରେଡି?
0: ବିଲକୁଲ ଶିଖିବାର ଏମିତି ପ୍ରତ୍ୟେକ ଦିନ କିଛି କିଛି ନୂଆ ନୂଆ କଥା ଶିଖୁଛି। ଯେମିତି କାଲି ଏବେ ଧରିନିଅନ୍ତୁ କିଛି ମୁଦ୍ରଣଗତ ତ୍ରୁଟି ହେଇଛି ପିଲାମାନଙ୍କ ବହିରେ,
1: ଖାଲି
0: ମୋ ପୁଅ ଆଣିକି ଗୋଟେ ବାପା ଏଇ ଲିଙ୍କରୁ ଯାଇ ଯାହା ଯାହା ଇଏ ଅଛି ତାକୁ ସଠିକ ଭାବରେ ପଢିବା ପାଇଁ କୁହାଯାଇଛି। ପ୍ରତ୍ୟେକ ଦିନ ମାନେ କିଛି କିଛି ନୂଆ ନୂଆ କଥା ନିଶ୍ଚିତ ମିଳୁଛି, ନୂଆ କଥା ଜାଣିବାକୁ ପଡୁଛି। ଏବଂ ବର୍ତ୍ତମାନ ତ କିଛି ଯଦି କୋଉଠି କିଛି ଡାଉଟ ହଉଛି, କିଛି ବାପା ଆପଣ ବିଶ୍ୱାସ କରିବେନି, ଆମେ ଜାଣିକି ବି ଧରିନିଅନ୍ତୁ ଗୋଟେ କିଛି ଗୋଟେ ସାଧାରଣ ପ୍ରଶ୍ନ କିଏ କରୁଛନ୍ତି, ଧାର୍ମିକ ପ୍ରଶ୍ନ ହଉ ବା କୌଣସି ଯେକୌଣସି ଐତିହାସିକ ପ୍ରଶ୍ନ ଆମ ମୁଣ୍ଡରେ ଅଛି, ଆମେ ଜାଣିଛେ ସେଟା ସଠିକ, କିନ୍ତୁ ତା ଭିତରେ କାଳେ ଭୁଲିଛେ ଆମେ
1: ଗୁଗୁଲ ସର୍ଚ୍ଚ କରିଦଉଛେ। ବଢିଆ କଥା ଟି କହିଲେ, ସେ ଆମର ବର୍ତ୍ତମାନ ଗୁରୁ ହେଇଯାଇଛି ଆମର। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଏତେ ସୁନ୍ଦର ମତ ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର। ସତି ସତରେ ବର୍ତ୍ତମାନ ଏମିତି ସମୟ ହେଇଯାଇଛି ଯେ କିଛି ଇନଫର୍ମେସନ, କିଛି କଥା ଯାହା ଆମେ ଜାଣୁଛେ, ଯାହାର ଇନଫର୍ମେସନ ଆମ ପାଖରେ ଅଛି, ଯଦି କୌଣସି ଡାଉଟ, କୌଣସି ସଙ୍କୋଚ ମନ ଭିତରେ, ସନ୍ଦେହ ଆସୁଛି ମନ ଭିତରେ, ସାଙ୍ଗେ ସାଙ୍ଗେ ସ୍ମାର୍ଟଫୋନକୁ ଆମେ ପଚାରି ଦଉଛେ। ଯେତେବେଳେ ଘରର ଆଈ, ଜେଜେମା, ଗୁରୁଜନ ମାନଙ୍କୁ ଆମ ବାପା ମା ମାନେ ପଚାରିକି ଜାଣୁଥିଲେ, ଏବେ ବର୍ତ୍ତମାନ ସେ ଜାଗା ଆମର ଫୋନ ନେଇଯାଇଛି, ନୁହେଁ କି? ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ, ପରେ ପରେ ପୁଣି ଆପଣଙ୍କ ସହିତ କନେକ୍ଟ ହେଇଯିବି। ଷ୍ଟେ ଟ୍ୟୁନ୍ଡ।

0: ସତୀପର୍ଣ୍ଣିଠାରେ ଆପଣମାନଙ୍କୁ ସ୍ୱାଗତ ଚିନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଡାଇଲ୍ ଇନ୍ ଲାଇଫ୍ ଚେଟ୍ଚାଟ୍ରେ ସମୟ ଆଉ ଅଳ୍ପ କିନ୍ତୁ କଲ୍ ଆସିଯାଇଛି ଗୋଟେ ପରେ ଗୋଟେ ନେଇଯିବା ଆଉ ଗୋଟିଏ କଲ୍ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ୍ ମର୍ଣ୍ଣିଂ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ଟିକେ ପରିଚୟ ଦେଇଦିଅନ୍ତୁ ଆପଣଙ୍କର
1: ରଶ୍ମି ରଞ୍ଜନ ସାହୁ ତ୍ରିନାଥ ବଜାର ଫୁଲନାକରା
0: ରଶ୍ମି ଭାଇ କଣ ସ୍ମାର୍ଟଫୋନ୍ ଆପଣଙ୍କୁ ଶିଖେଇଛି
1: ଆଜ୍ଞା ଆକ୍ଚୁଆଲି ମୋର ତ ହଉଛି ମୋବାଇଲ କାରଣ ସବୁବେଳେ ପାଇଁ ସ୍ମାର୍ଟଫୋନ ଭେରାଇଟିର ହିଁ ଦେଖେ
0: ଆଚ୍ଛା ତାହେଲେ ଏଇ ସ୍ମାର୍ଟଫୋନରେ କଣ ନୂଆ କଥା ଶିଖିଛନ୍ତି ନା ସେଇ ସ୍ମାର୍ଟଫୋନରେ ହିଁ ସ୍ମାର୍ଟଫୋନର କେମିତି ଭଲ କରିବେ ସ୍ମାର୍ଟଫୋନ କେମିତି ବେଟର ଆଉ ୱେରେ ସେଲ୍ ହବ ଆଉ କେମିତି ସବୁ ତାର ଠିକ୍ ଠାକ୍ ହବ ସେଇ ବିଷୟରେ ଶିଖୁଛନ୍ତି ନା କଣ
1: ଆଜ୍ଞା ଆଜ୍ଞା
0: ଯାହା ହଉ ଆଉ କଣ
1: ସ୍ମାର୍ଟଫୋନ ତ ବହୁତ ଶିଖେଇ ଦେଇଛି ଆକ୍ଚୁଆଲି ଆଜିକାଲି ଯୁଗରେ ଯିଏ ରୋଷେଇ ନ ଶିଖିଛନ୍ତି ବି ରୋଷେଇ ଘରେ ୟୁଟ୍ୟୁବ ମାରି ରୋଷେଇ କରିଦେଉଛନ୍ତି
0: ହଁ ରୋଷେଇ ଶିଖୁଛନ୍ତି ଆପଣ କେବେ କରିଛନ୍ତି କି ଭାଇ ରୋଷେଇ ବୋଷେଇ ସ୍ମାର୍ଟଫୋନ ଶିଖିକି
1: ମୁଁ ସବୁ ରୋଷେଇ ଶିଖି
0: ମାନେ ସ୍ମାର୍ଟଫୋନ ରୁ ଶିଖିଛନ୍ତି ନା ଆଗରୁ ଶିଖିଥିଲେ
1: ଦେଖିକି ଶିଖିଛି
0: ସ୍ମାର୍ଟଫୋନ ଦେଖିକି ଶିଖିଛନ୍ତି ଯାହା ହଉ
1: ନାଇଁ ସ୍ମାର୍ଟଫୋନ ଦେଖିକି ଶିଖିଛି
0: ଦେଖିନାହାନ୍ତି
1: ନାଇଁ ନାଇଁ ଏବେ ତ ରୋଷେଇ ଘରେ ଯଦି ସ୍ତ୍ରୀ ଲୋକମାନଙ୍କୁ ରୋଷେଇ ନ ଆସୁଛି ୟୁଟ୍ୟୁବ ମାରିଦେଇକି ରୋଷେଇ
0: କରିଦଉଛନ୍ତି
1: ପିଲା ତ ୟୁଟ୍ୟୁବ ରୁ ପାଠ ବାହାର କରିଦେଉଛନ୍ତି ଅଇଖା ଯୋଉ ବହି ପ୍ରୋବ୍ଲେମ ହେଇଛି ୟୁଟ୍ୟୁବ ମାରିକି ବି ଦେଖିପାରୁଛନ୍ତି ଆଉ ୟୁଟ୍ୟୁବ ରେ ଦିଏ ଦୂର ଦୂରାନ୍ତରେ ହେଲେ ଭିଡିଓ କଲିଂ ରେ ଆଉ ଆଉ ଗୋଟେ କଥା ହଉଛି ପ୍ଲସ ପଏଣ୍ଟ ଜଣାନ୍ତୁ ଫୋନ ରେ ମିଛ କହିଦବା କୋଉଠି ଅଛ ନା ମୁଁ ଆକାଶବାଣୀରେ ଅଛି ଭିଡିଓ କଲିଂ କଲ ଭିଡିଓ କଲିଂ ଟା ହିଁ ସତ ବର୍ତ୍ତମାନ
0: ଭିଡିଓ କଲେ ଧରା ପଡି ଯାଉଛନ୍ତି ସମସ୍ତେ
1: ଭିଡିଓ କଲେ ଦେଖେଇଲୁ ଏଇ ବୋର୍ଡ ଟା ଦେଖେଇଲୁ ଆକାଶବାଣୀ କଟକ ଲେଖା ହେଇଛି ଦେଖେଇଲା ନା ସେଇଠି ହିଁ ସତଟା ହିଁ ଧରା ପଡିଯିବ ସେଇଟା ହିଁ ପ୍ରାୟ ମାନେ ଅପ୍ରିୟ ସତ ଆଉ ଫଟୋ ଫଟୋ ପୁରୁଣା ଫଟୋ ବି ଛାଡିଦବା ସବୁ କରିବା କିନ୍ତୁ ଭିଡିଓ କଲ୍ ହଉଛି ଗୋଟେ ସ୍ମାର୍ଟଫୋନ ର ହିଁ ସଫା କଥା ଆଉ ସ୍ମାର୍ଟଫୋନ ବହୁତ ଶିକ୍ଷିତ କଥା ହିଁ ଦଉଛି ଆଉ ତାକୁ ଯିଏ ଭଲ ଦଉଛି ଖରାପ ଦଉଛି ଯିଏ ଯୋଉଟାକୁ ୟୁଜ୍ କଲା
0: ୟୁଜ୍ କଲେ ଆଜ୍ଞା
1: ଯିଏ ଯୋଉଟାକୁ ଭଲ ପାଇଲା ଆକାଶବାଣୀରେ ତ କେବେ ଖରାପ ଜିନିଷ ଦିଏ

0: ନାହିଁ ଭଲ ଜିନିଷ ଦିଏ, ଯେମିତି ଦୁଃଖର ସତ୍ୟ ସୁଖର ସତ୍ୟ ଆକାଶବାଣୀ ବାତ୍ୟା ବନ୍ୟା ବେଳେ ହିଁ ଆପଣ ଥିବେ ଆଉ କେହି ନଥିବେ
1: ହେଲା।
0: ତେଣୁକରି ଆଉ ସବୁ ସବୁ ଲାଇନ କଟିଗଲେ ସବୁ କଟିଗଲା, ମୋବାଇଲରେ କିନ୍ତୁ ବ୍ୟାଟେରୀ ପକେଇଦେଲେ ଆକାଶବାଣୀ ଚାଲିଥିବ, କିଏ ତାର ସଂଗ୍ରହ କରି ନ୍ୟୁଜ ଦେଇ ଚାଲିଥିବ, କିନ୍ତୁ ଆଉ କେହି ନଥିବେ ପାଖରେ।
1: ବଢିଆ କଥା ଟିକେ କହିଲେ ଆପଣ ଭାଇ। ଆଉ
0: ତେଣୁକରି ପ୍ରକୃତରେ ଆପଣ ହଉଛନ୍ତି ମାନେ ସ୍ମାର୍ଟଫୋନ ଠାରୁ ଆପଣ ମାନେ ହଉଛନ୍ତି ଆମର ପ୍ରକୃତ ବନ୍ଧୁ, କାରଣ ବିପଦ ବେଳେ ହିଁ ଆପଣ ମାନେ ହିଁ ଥିବେ ଆଉ କେହି ନଥିବେ। ଆଉ ସ୍ମାର୍ଟଫୋନ ତ ବହୁତ କିଛି ଶିଖେଇଛି, ମୁଁ ଆପଣ ଏ କଲ୍ଟା ଆଜି ଜଷ୍ଟ ଗାଧେଇ ଯାଉଥିଲି ତେଲ ଫେଲ ଲଗେଇକି ଦେଖିଲି ଟପିକ ଟା ଭଲ ଲାଗିଲା, ଆଉ ଆପଣ ହଉଛନ୍ତି ଦୁଇ ସେକେଣ୍ଡ ସୌମ୍ୟ ଭାଇ ନା ମୁଁ କହିଥିଲି ହେଲା। ଆପଣଙ୍କ ଭଏସ ଟା କ୍ଲିୟର ଲାଗିଲା, ଆପଣଙ୍କ ଭଏସ ଟା ବହୁତ ଭଲ ଲାଗିଲା, ସେଥିପାଇଁ ହିଁ ମୁଁ ଫୋନ କରିଦେଲି। ଆଉ ଆମ ବୋଉ ବି ଶୁଣୁଛନ୍ତି, ଆମ ବୋଉ ବି ବେଳେ ବେଳେ ସ୍ମାର୍ଟଫୋନ ଧରିନାହାନ୍ତି ଯେ ଛୋଟ ଫୋନ ଦେଖନ୍ତି ହେଲା, ଆମ ଝିଅ ସ୍ମାର୍ଟଫୋନ ଅଜ୍ଞା ଧରିକି କେଞ୍ଚୁଛି, ମୋ ନିଜ ଫୋନ ଟା ଧରିକି କେଞ୍ଚୁଛି
1: ସେ। ଆପଣଙ୍କ ବୋଉଙ୍କୁ ମଧ୍ୟ ଟିକେ ସ୍ମାର୍ଟ କରିଦିଅନ୍ତୁ, ସ୍ମାର୍ଟଫୋନ ଧରିକି ଶିଖେଇ ଦିଅନ୍ତୁ। ଆଉ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ ଆପଣଙ୍କୁ। ରହିଲି ଭାଇ ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 ନମ୍ବରରେ ଆମକୁ କଲ୍ କରନ୍ତୁ ଆଉ ଜଣେଇ ଦିଅନ୍ତୁ ଯେ କଣ ଅଛି ଆପଣଙ୍କ ମନ ଭିତରେ ସ୍ମାର୍ଟଫୋନକୁ ନେଇକି କଥା। ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖେଇଛି, କେତେବେଳେ କଣ ନୂଆ ଜିନିଷ ଆପଣଙ୍କୁ ସ୍ମାର୍ଟଫୋନ ଶିଖେଇଲାଣି ୟା ଭିତରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, କଣ କହିବେ, ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖିଛି? ଆପଣଙ୍କର ମେସେଜ ଆମେ ବହୁତ ବଢିଆ ପାଉଛୁ ଏବଂ ସୁନ୍ଦର ମେସେଜ ଆପଣ ଲେଖୁଛନ୍ତି, କିନ୍ତୁ ଆଜି କନେକ୍ଟ ହେଇଛନ୍ତି ଆମ ସହିତ।
2: ଆପଣ ସୁନ୍ଦର ପ୍ରୋଗ୍ରାମ ହିଁ କରୁଛନ୍ତି, ଆମକୁ ସୁନ୍ଦର ହିଁ ଲେଖିବାକୁ ପଡିବ, ଶୁଣୁଛୁ
1: ବହୁତ ବହୁତ ଧନ୍ୟବାଦ। ଆଚ୍ଛା କଣ କହିବି ଉର୍ମିଳା ମ୍ୟାଡାମ, ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖିଛି? ନାଇଁ ନିଶ୍ଚିତ ଭାବରେ ସ୍ମାର୍ଟଫୋନ କଣ ଶିଖିଛି ମ୍ୟାଡାମ, କଣ କହିବେ ଟପିକ ବିଷୟରେ ଆଜି?
2: ଆପଣ ପ୍ରଥମେ ମୁଁ ତ ସ୍ମାର୍ଟଫୋନ ଆସିଲେ ମୁଁ ଖାଲି ଥିଲା ଆସିଲା କିଛି ହେଲା, ପୁଅ ଅନଲାଇନ୍ ପାଠ ପଢା ହେଲା, କରୋନା ସମୟ ଅନଲାଇନ୍ ପଢା ହେଲା, ତାପରେ ମାନେ ମୁଁ ରେଡିଓ ଯେତେବେଳେ ମୋର ମାନେ ବ୍ୟାଟେରୀ ଫାଟେରୀ ସାହାଯ୍ୟ ଆପ୍ରେ ମାନେ ଏମିତି ଶୁଣିଲି ଆପ୍ରେ କଲେ
1: ଶୁଣିଲି,
2: ତାପରେ ତ ବେଶୀ ବିଶେଷ କରି ପାଠ ପଢା ଉପରେ ମୁଁ ଦେଖେ, ପୁଅର ପାଠ ପଢା ପଢିକି ଅଛି, ଗୁଗୁଲ ସର୍ଚ୍ଚ କରି ସେ କହୁ ନାହିଁ କେମିତି ଗଲେ ଭଲ, କଣ କେବେ ଏକ୍ଜାମ ଅଛି, କେବେ କଣ ବାହାରିବ, ମାନେ ସେଇ ଜିନିଷଟା ମୁଁ ସବୁବେଳେ ଅପଡେଟ୍ କରେ। ଆଉ ବେଶୀ ତାପରେ ମୁଁ ମନି ଟ୍ରାନ୍ସଫର ଏଇଟା ବି ଶିଖିନଥିଲି, ଗାଡି ଖାଇଲି ହେବା ଆଉ ମୋବାଇଲରେ ସେଇଟା ପଇସା ପତ୍ର
1: ଅନଲାଇନ୍ ଟ୍ରାଞ୍ଜାକ୍ସନ ଗୀତ ଶିଖିଯାଇ ବହୁତ କଥା ଆପଣ ଶିଖିଛନ୍ତି ସ୍ମାର୍ଟଫୋନ ରୁ ଏବଂ ବଢିଆ ୟୁଜ କରୁଛନ୍ତି ସ୍ମାର୍ଟଫୋନ କୁ, ଜାଣିକି ବହୁତ ଖୁସି ଲାଗିଲା। ଶୁଣୁଥାନ୍ତୁ ଆପଣ ଆଜ୍ଞା, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ ମ୍ୟାଡାମ। ସମୟ କମ ଅଛି, ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ଏମିତି ଥାଉ ଆମ ସମସ୍ତଙ୍କ ଉପରେ, ଆକାଶବାଣୀକୁ ଆପଣ ଏମିତି ଭଲ ପାଉଥାନ୍ତୁ, ଏମିତି ରେନ୍ବୋ ଏଫ୍ଏମ୍ ଶୁଣୁଥାନ୍ତୁ। ରହିଲି ମ୍ୟାଡାମ ନମସ୍କାର। ସାଜି ସମୟ ବହୁତ କମ୍, କିନ୍ତୁ ଇଚ୍ଛା ଅଛି ଆପଣମାନଙ୍କ ସାଙ୍ଗରେ କଥା ଏମିତି

0: ଜାରି ରହୁ। ସେଥିପାଇଁ ଲାଷ୍ଟ କଲର ଯିଏ ଯୋଡି ହେଇଯାଇଛନ୍ତି ତାଙ୍କୁ ଟିକେ କନେକ୍ଟ କରିଦେଉଛି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ଏତେ କଲ୍ଟି କଟିଯାଇଛି, କିନ୍ତୁ ସାଥୀ ସତରେ ଆପଣମାନଙ୍କ ସାଙ୍ଗରେ କଥା ହେଇକି ଆଜି ବହୁତ ଭଲ ଲାଗିଲା, ଯେତେବେଳେ କି ସ୍ମାର୍ଟଫୋନ୍ ବିଷୟରେ ଏତେ ସୁନ୍ଦର ସୁନ୍ଦର ମତ ସବୁ ଆସିଲା। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
1: କୃପାସିନ୍ଧୁ କବି।
0: ଆଜ୍ଞା କୃପାସିନ୍ଧୁ ଭାଇ ନମସ୍କାର, ସମୟ ତ ବହୁତ ଅଳ୍ପ, କୃପାସିନ୍ଧୁ ଭାଇ କଣ କହିବେ, ସ୍ମାର୍ଟଫୋନ୍ କଣ ଶିଖେଇଛି ନୁହଁ ଆପଣଙ୍କୁ?
1: ହ୍ୱାଟ୍ସଆପ୍ ଯୁଗ ଆଉ ମେଲ, ତାପରେ ଭଏସ୍ ରେକର୍ଡିଂ, ପୁଣି ଆପଲୋଡ୍, ଏ ଯୋଉ ଏମିତି ଏତେ ପ୍ରକାର ସବୁ ସେ ଯୋଉ ଯନ୍ତ୍ରରେ ଅଛି।
0: ଆଜ୍ଞା ଆଜ୍ଞା,
1: ସେ ଚଲେଇବା ଭଲ ଶିଖିଥିଲେ ଟିକେ ମାଷ୍ଟର ହେଇଯିବ।
0: ଆପଣ ଶିଖିଲେଣି ନା ନାହିଁ?
1: ଆଜ୍ଞା,
0: ଆପଣ ଶିଖିଲେଣି ନା ନାହିଁ ସେ ବିଷୟରେ ଭାଇ?
1: ମୁଁ ତ ସେଇ ବେଶୀ ଶିଖିଲି, ସେ ଅଳ୍ପ ଅଳ୍ପ ସବୁ, ଆଉ ଘରେ ପିଲାମାନେ ସବୁ ମାଷ୍ଟର ସେଥିରେ ହେଇଯାଇଛନ୍ତି, ଆମକୁ ତାଙ୍କୁ ବି ଟ୍ରେନିଂ ନେବାକୁ ପଡୁଛି।
0: ଟିକେ ଟିକେ ଟ୍ରେନିଂ ଦେଇକି ଆପଣଙ୍କୁ ମଧ୍ୟ ସେ ସ୍ମାର୍ଟ କରିଦେବେଣି ସ୍ମାର୍ଟଫୋନରେ ଆଉ।
1: ଆଜ୍ଞା ଆଜ୍ଞା, ଅର୍ଜେଣ୍ଟ କଥା ଗୋଟେ କହୁଛି, ଆମର ସେ ରିଲେସନ ଜଣେ ଦିଲ୍ଲୀରେ ରହିଛନ୍ତି।
0: ଆଜ୍ଞା ଆଜ୍ଞା,
1: ଗୋଟେ ରିପୋର୍ଟ ଗୋଟେ ତାଙ୍କୁ ଗୋଟେ ହ୍ୱାଟ୍ସଆପ୍ ରେ ଛାଡିବା, ଏଇଟା କେତେ ତୁରନ୍ତ ଗୋଟେ କାମରେ ସେମାନେ ଗୋଟେ ଯୋଉ ଜାଗାକୁ ଯାଇଛନ୍ତି ସେଠି ଗୋଟେ ରିପୋର୍ଟ ତାଙ୍କର ମିସ୍ ଯୋଉଟା ଛାଡି ଦେଇଛନ୍ତି, ଆମେ ସେ ରିପୋର୍ଟଟା ହ୍ୱାଟ୍ସଆପ୍ ରେ ଛାଡିଦେଲୁ
0: ଇମିଡିଏଟଲି। ଆଜ୍ଞା
1: ଇମିଡିଏଟଲି ତାଙ୍କର ସେ କାମଟା ହେଇଗଲା।
0: ଶିଖିଥିଲେ ବୋଲି ଛାଡି ଦେଇପାରିଲେ, ସେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେବାର କଥା ଅଛି, କାରଣ ଅନେକ ଲୋକ ଏମିତି ଭାଇ ଏମିତି ଫୋନ ଟି ଧରିଛନ୍ତି ସ୍ମାର୍ଟଫୋନ, କିନ୍ତୁ ତାର ବ୍ୟବହାର ଠିକ ଭାବରେ କରିପାରୁନାହାନ୍ତି ବା ଶିଖିପାରୁନାହାନ୍ତି, ଯାହାଫଳରେ କି ସେମାନେ ଏଇସବୁ ଛୋଟ ଛୋଟ କଥା ଯୋଉ ଆପଣ କହିଲେ ତାକୁ ସେମାନେ ଭଲ ଭାବରେ କରିପାରୁନାହାନ୍ତି। ତାଙ୍କ ପାଖରେ ଡକ୍ୟୁମେଣ୍ଟ ଥିବ କିନ୍ତୁ ସେମାନେ ପହଞ୍ଚାଇ ପାରୁନାହାନ୍ତି ହାତରେ ସ୍ମାର୍ଟଫୋନ ଥାଇ। ଯାହା ହଉ କୃପାସିନ୍ଧୁ ଭାଇ ସେତିକି ଶିଖିଛନ୍ତି, ସେଟା ବଡ କଥା ଭାଇ, ବହୁତ ବହୁତ ଧନ୍ୟବାଦ କଲ୍ କଲେ, ରହିଲି, ନମସ୍କାର ଭାଇ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର। ସାଥୀ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ, ଏତେ ସୁନ୍ଦର ଭାବରେ ଆମ ସହିତ ଯୋଡି ହେଇକି ରହିଲେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ, ଅନେକ କଲ, ଅନେକ ମେସେଜ, ଅନେକ ଭଲ ପାଇବା ଆପଣମାନଙ୍କର ଆମ ସହିତ ଥିଲା, କିନ୍ତୁ ମେସେଜର ସିଲସିଲା ବର୍ତ୍ତମାନ ଆରମ୍ଭ ହେଇସାରିଲାଣି। ଅନେକ ଗୁଡ଼ିଏ ମେସେଜ ମୋ ଆଖି ଆଗରେ ଆପଣମାନଙ୍କର ସବୁ ଝଲସି ଉଠିଲାଣି। ରେନ୍ବୋ ଏସ୍ଏମ୍ଏସ୍ ର କାର୍ଯ୍ୟକ୍ରମକୁ ଷ୍ଟାର୍ଟ କରିବା, କିନ୍ତୁ ତା ପୂର୍ବରୁ ଗୋଟିଏ ଛୋଟିଆ ବିଜ୍ଞାପନ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है। और स्वच्छता अभियान की खूबसूरती में भी ये बात हम अनुभव कर

ନେକ୍ସଟ ମେସେଜଟି ଆମକୁ କରିଛନ୍ତି ହ୍ୱାଟ୍ସଆପ୍ରେ ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଦୁଶ୍ମନ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବା ପାଇଁ ଚାହିଁଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଏବଂ ପରେ ପରେ ଆମକୁ ମେସେଜ କରିଛନ୍ତି ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସି କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଲୋ ଆଲୋ ଗୀତଟି ଚିତ ଜେନାଙ୍କ କଣ୍ଠରେ ଏବଂ ଶୁଭ ସକାଳର ଶୁଭେଚ୍ଛା ଏବଂ ବିଶ୍ୱଜିତ ଭାଇ ଏହି ଗୀତଟି ନିଶ୍ଚୟ ଶୁଣିବାକୁ ଅନୁରୋଧ ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧର ଗୀତ ଶୁଣେଇ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା।

ଏଥରାଗୁଡ଼ି ସୁନ୍ଦର ଗୀତର ଅନୁରୋଧ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟ ଲାଠଗଡ଼ରୁ ନୂଆ ବୋହୂ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ।

ଏଥର ଆମକୁ ମେସେଜ କରିଛନ୍ତି ଅର୍ଚ୍ଚିତା ମହାନ୍ତି ଯାଜପୁରରୁ ଏବଂ ଅର୍ଚ୍ଚିତା ଶୁଣିବା ପାଇଁ ଚାହୁଁଛନ୍ତି ହ୍ୟୁମାନ ସାଗରଙ୍କ କଣ୍ଠରେ ଗୋଟିଏ ରୋମାଣ୍ଟିକ ସଙ୍ଗ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣଙ୍କ ଅନୁରୋଧରେ ହ୍ୟୁମାନ ସାଗରଙ୍କ କଣ୍ଠରେ ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଫ୍ରମ୍ ଦ ମୁଭି ରାଜା ହିନ୍ଦୁସ୍ତାନୀ ଟୁକୁ ପ୍ରଧାନ ଶିବାନୀ ପ୍ରଧାନ ଟିକି ମିକି ମାଣିଆବନ୍ଧ ବଡ଼ମ୍ବରୁ

ଏଥର ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକୁରୁଆ ଗୋପାଳପୁର କଟକରୁ ଏବଂ ନମସ୍କାର ସବୁ ଶ୍ରୋତା ବନ୍ଧୁମାନଙ୍କୁ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ଏବଂ ଭାଇନା ଭାଇନା ଏହି ପୁନର୍ମିଳନ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି ଏବଂ ଲେଖୁଛନ୍ତି ଯେ କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଗୀତ ପ୍ଲେ କରିଦେବେ ନିଶ୍ଚୟ ଆଜି ନିଶ୍ଚିତ ଭାବରେ ପ୍ଲେ କରିବୁ ଏବଂ ତାକୁ ମଧ୍ୟ ଆପଣଙ୍କୁ ଡେଡିକେଟ୍ କରିଦେବୁ ନିଶ୍ଚିତ ଭାବରେ ଭାଇ ଆମ ଅନେକ ଶ୍ରୋତା ବନ୍ଧୁମାନେ ଲେଖିଛନ୍ତି ଏସ୍ ଜାନକୀଙ୍କ ପାଇଁ ଅନେକ ସୁନ୍ଦର ସୁନ୍ଦର ଗୀତ ନିଶ୍ଚିତ ଭାବରେ ପ୍ଲେ କରିବା

ଆମକୁ ମେସେଜ କରିଛନ୍ତି ଜାଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ ବେଷ୍ଟ ୱିଶେସ୍ ସହିତ ବିଶ୍ୱଜିତ ଭାଇ ପ୍ରେଜେଣ୍ଟେସନ ମର୍ଣ୍ଣିଂର ବହୁତ ଭଲ ଲାଗୁଛି ଫ୍ୟାବୁଲସ୍ ଲାଗୁଛି ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣ ଶୁଣୁଛନ୍ତି ଏବଂ ଏସ୍ ଜାନକୀଙ୍କ ପାଇଁ ସେ ଲେଖିଛନ୍ତି ମହାପ୍ରଭୁ ତାଙ୍କର ଦୁଃଖଦ ସିଚୁଏସନରେ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ଏବଂ ସେଥିପାଇଁ ସେ ନିଶ୍ଚିତ ଭାବରେ ମର୍ମାହତ ଏବଂ କୋଟି କୋଟି ଓଡ଼ିଆ ଲୋକମାନଙ୍କ ହୃଦୟରେ ଏସ୍ ଜାନକୀଙ୍କର ଯେଉଁ ସ୍ଥାନ ଅଛି ଆଜ୍ ଅ ପ୍ଲେବ୍ୟାକ୍ ସିଙ୍ଗର ସେଥିପାଇଁ ସେ ତାଙ୍କୁ ଟ୍ରିବ୍ୟୁଟ୍ ଦେବା ଉଦ୍ଦେଶ୍ୟରେ ଡେଡିକେଟ୍ କରୁଛନ୍ତି ଗୋଟିଏ ସୁନ୍ଦର ଗୀତ ନିଶ୍ଚିତ ଭାବରେ ପ୍ଲେ କରିଦେବା ଭାଇ ଏ ସୁନ୍ଦର ଗୀତଟି ଏସ୍ ଜାନକୀଙ୍କୁ ମନେ ପକାଉଛନ୍ତି ଆଉ ଗୋଟିଏ ସୁନ୍ଦର ଗୀତ ଜରିଆରେ ଭରତ ଚନ୍ଦ୍ର ନାୟକ ସୋମ ପ୍ରକାଶ କଳ୍ପନା ମହାନ୍ତି ସିଡିଏ ସେକ୍ଟର 6 କଟକରୁ ଏବଂ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆସିଛି ଏସ୍ ଜାନକୀଙ୍କ ପାଇଁ ଏସ୍ ଜାନକୀଙ୍କ ଉଦ୍ଦେଶ୍ୟରେ ଅନେକ ଗୁଡ଼ିଏ ଶ୍ରୋତବନ୍ଧୁମାନେ ମେସେଜ କରୁଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ତାଙ୍କର ଗୀତ ଏଇ ମେସେଜଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି ଟୁନି ବାଙ୍କି କଲେଜ ବାଙ୍କିରୁ ଏବଂ ଲେଖିଛନ୍ତି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଜଣେ ପ୍ରଖ୍ୟାତ ଗାୟିକା ବୋଲି କହିଲେ ଅତ୍ୟୁକ୍ତି ହେବନି ଏସ୍ ଜାନକୀଙ୍କର କଣ୍ଠସ୍ୱର ସବୁବେଳେ ମନେ ରହିବ ଏବଂ ତାଙ୍କର କଣ୍ଠ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସବୁବେଳେ ଅମର ହୋଇକି ରହିବ ନିଶ୍ଚିତ ଭାବରେ ବଢ଼ିଆ ସୁନ୍ଦର ସୁନ୍ଦର ଗୀତ ସେ ଗାଇଛନ୍ତି ବଳିଦାନର କଥା କୁହନ୍ତୁ ଅନୁରାଧାର କଥା କୁହନ୍ତୁ ଶ୍ରୀଜଗନ୍ନାଥର କଥା କୁହନ୍ତୁ ପଳାତକର କଥା କୁହନ୍ତୁ ସୌତୁଣୀର କଥା କୁହନ୍ତୁ ଏବଂ ପରେ ପରେ ଆଉ ଗୋଟିଏ ଅନୁରୋଧ ସେ ଏସ୍ ଜାନକୀଙ୍କ ପାଇଁ ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ପ୍ରଭାତ କୁମାର ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ମେସେଜ କରୁଛନ୍ତି ଆମକୁ ଶୁଣିବା ପାଇଁ ଏସ୍ ଜାନକୀଙ୍କର କଣ୍ଠରେ ଆଉ ଗୋଟିଏ ଗୀତ

ସୌଥୁଣୀରୁ ଏସ୍ ଜାନକୀ ଏବଂ ତାନସେନ ସିଂଙ୍କ କଣ୍ଠରେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରେ ମଙ୍ଗଳା କଟକରୁ। ନମସ୍କାର ସୁପ୍ରଭାତ ବିଶ୍ୱଜିତ ଭାଇ, ଲୋକପ୍ରିୟ ସିଙ୍ଗର ଏସ୍ ଜାନକୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଦେବେ। ଏହି ଗୀତଟିକୁ ନିଶ୍ଚୟ ପ୍ଲେ କରିବାକୁ ଅନୁରୋଧ। ନିଶ୍ଚିତ ଭାବରେ ଏହି ସୁନ୍ଦର ଗୀତଟି ଏସ୍ ଜାନକୀଙ୍କ ପାଇଁ ନିଶ୍ଚିତ ପ୍ଲେ କରିଦେବୁ। ତେବେ ସେଥି ଅନେକ ଶ୍ରୋତା ବନ୍ଧୁମାନେ ଏସ୍ ଜାନକୀଙ୍କୁ ମନେ ପକାଉଛନ୍ତି, ତାଙ୍କର ଏ ସୁନ୍ଦର ଗୀତଗୁଡ଼ିକର କଥା କହୁଛନ୍ତି, ମେସେଜ କରୁଛନ୍ତି। ତେବେ ଚାଲନ୍ତୁ ଆମେ ଆଉ କାହିଁ ଡେରି କରିବା, ଏହି କାଳଜୟୀ ସିଙ୍ଗରଙ୍କୁ ଆମ ଜରିଆରେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପରିବାର ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା।

ଏଥରକ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରି ଗଲି ମେ ଫିଲ୍ମରୁ ରାଜେନ୍ଦ୍ର ନନା ନୂଆ ଗାଁରୁ ଏବଂ ଡେଡିକେଟ୍ କରୁଛନ୍ତି ଗୁଡ୍ ମର୍ଣ୍ଣିଂ ସହିତ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏହି ଗୀତଟି ଏବଂ ପରେ ପରେ ଆଉ ଗୋଟିଏ ଗୀତ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖିଲାଲ ବର୍ମା ଭାଟାପରା ଛତିଶଗଡ଼ ସେ ଔର ଦୋସ୍ତୋ ସୁନ୍ନା ଚାହତେ ହେଁ ଆଖରି ରାସ୍ତେ କା ୟେ ପ୍ୟାରା ସା ଗାନା ଜରୁର ଆପକେ ଲିଏ ପେଶ କର ରହେ ହେଁ ୟେ ଦୋ ବେହତରିନ ଗାନେ ବ୍ୟାକ୍ ଟୁ ବ୍ୟାକ୍।

ଆମକୁ ମିସେସ୍ କରିଛନ୍ତି ହେମନ୍ତ କୁମାର ମହାରଣା, ସୁଭଦ୍ରାପୁର ଉତ୍ତମପୁର କଟକରୁ ଡେଡିକେଟ୍ କରୁଛନ୍ତି ସମସ୍ତଙ୍କୁ ଗୋଟିଏ ସୁନ୍ଦର ଗୀତ। ଏସ୍ ଜାନକୀଙ୍କର ଗୀତଟି ବାଜିଯାଇଛି, ତଥାପି ଭାଇଙ୍କର ନାଁ ମୁଁ ପଢ଼ିଦେଉଛି, ନିଶ୍ଚିତ ଭାବରେ ଗୀତଟିକୁ ଶୁଣିଥିବେ ବୋଲି ଆଶା କରୁଛି। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପଡ଼ା ମାଣିଆ ବନ୍ଧୁରୁ ଆମକୁ ମେସେଜ୍ କରିଥିଲେ ଆମକୁ ଆଲୋକ ମହାରଣା କାଳିଆପାଣି ସୁକିନ୍ଦା ଯାଜପୁରରୁ, ଏବଂ ଲେଖିଥିଲେ ମୋ ମତରେ ସ୍ମାର୍ଟଫୋନ୍ କଥା ହେବାର କେବଳ ମାଧ୍ୟମ ନୁହେଁ, ଆମକୁ ପ୍ରତିଦିନ ନୂଆ ଜ୍ଞାନ, ଟେକ୍ନୋଲୋଜି, ଭାଷା, ଅନ୍ଲାଇନ୍ ଶିକ୍ଷା, ଡିଜିଟାଲ୍ ପେମେଣ୍ଟ ଏବଂ ସମୟ ସହିତ ତାଳ ମିଳେଇ ଚାଲିବା ଶିଖାଇଛି। ସଠିକ୍ ବ୍ୟବହାର କଲେ ସ୍ମାର୍ଟଫୋନ୍ ଜୀବନର ଗୋଟେ ଭଲ ଶିକ୍ଷକ ହୋଇପାରିବ। ବଢ଼ିଆ କଥାରେ ଲେଖିଛନ୍ତି ଭାଇ। ଆମକୁ ମେସେଜ୍ କରିଥିଲେ ଆଜି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର, ସେକ୍ଟର 11 CDA କଟକରୁ ଆମକୁ ମେସେଜ କରିଛନ୍ତି। ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ ଆମକୁ ମେସେଜ କରିଛନ୍ତି। ଆଭା ସେନ, ମନୀଷା ଶର୍ମା, ବିମଲ ଶ୍ରୀବାସ୍ତବ, ରାଜକୁମାର।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଂଶ ଚାଲିଛି। କିଛି କଥା କିଛି ଗୀତାଂଶ ବି ଅଛି ଆପଣଙ୍କ ସହିତ। ଫ୍ରେଣ୍ଡସ୍, ଆଶା ବା ହୋପ୍ ସତରେ ବଡ଼ ବିଚିତ୍ର, କାହିଁକିନା ଏହି ଆଶା ବା ହୋପ୍ର କୌଣସି ନିର୍ଦ୍ଦିଷ୍ଟ ମାପକାଠି ନଥାଏ। କେତେବେଳେ ଛୋଟ ପିଲା ପରି ହସି ହସି ପାଖକୁ ଆସିଯାଏ, ତ ପୁଣି କେତେବେଳେ ପାହାଡ଼ ଭଳି ବଡ଼ ହୋଇ ବିଶାଳ ହୋଇ ସମଗ୍ର ମନକୁ ଘିରି ରହେ। ଆମେ କେହି ବି ଜାଣିପାରୁନା ଏହି ଆଶା କେଉଁଠୁ ଆସୁଛି, କାହିଁକିନା ଏହି ଆଶାର ଅଦୃଶ୍ୟ ସୂତାରେ ଆମେ ସମସ୍ତେ ବାନ୍ଧି ହୋଇ ରହିଥାଉ। ହଁ ଫ୍ରେଣ୍ଡସ୍, ଠିକ୍ ଯେମିତି ଆମେ ଯେବେଠୁ ନିଶ୍ୱାସ ନେବା ଆରମ୍ଭ କରୁ ସେଇ ଦିନଠୁ ହିଁ ଆଶା ଆମର ବଞ୍ଚିବାର କାରଣ ପାଲଟିଯାଏ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଫ୍ରେଣ୍ଡସ୍ କେବେ ଭାବିଛନ୍ତି ଆମେ ଜୀବନରେ ଏତେ ଆଶା କାହିଁକି କରୁ? ହୁଏତ ଆଜିର ଦିନଟା ଆମର ମନ ମୁତାବକ ହେଲାନି, କିନ୍ତୁ କାଲିର ସକାଳ ସବୁ ବଦଳେଇଦେବ। ହଁ ଫ୍ରେଣ୍ଡସ୍, ଏଇ ବିଶ୍ୱାସଟା ହିଁ ଆଶା। ବାସ୍ ଏଇ ଆଶା କୌଣସି ମ୍ୟାଜିକ୍ ନୁହେଁ କି କୌଣସି ଫିକ୍ସନ୍ ବି ନୁହେଁ, ଆମମାନଙ୍କର ଧୈର୍ଯ୍ୟ ଶକ୍ତି। ଯେଉଁଠି ଲାଇଫ୍ର ସବୁ ଡିବେଟ୍ର ବାଟ ସରିଯାଏ ସେଉଠୁ ଆରମ୍ଭ ହୁଏ ଆଶାର ମୋଡ଼। ଆଜିର ଅନ୍ଧାର ଭିତରେ କାଲିର ଆଲୁଅକୁ ଖୋଜିବା, ଆଉ ଏଇ ଖୋଜିବାଟା ହିଁ ଆମ ଲାଇଫ୍ର ସବୁଠୁ ବଡ଼ ସଚ୍ଚାଇ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶ ବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ ଶୋ ଚାଲିଛି କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଅନେକ ଟାଇମ୍ରେ ଆମେ ଷ୍ଟ୍ରଗଲ୍ କରି କରି ହାର ମାନିଯାଉ, ଲାଗେ ଯେମିତି ସବୁକିଛି ଏଇଠି ହିଁ ଶେଷ ହେଇଗଲା, ସବୁକିଛି ଶୂନ ହେଇଗଲା। କିନ୍ତୁ ଠିକ୍ ସେଇ ଟାଇମ୍ରେ ନିଜ ଅନ୍ତରର କେଉଁ ଏକ ଗଭୀର କୋଣରେ ବାସ୍ ଛୋଟ ଆଶାର ଚିରାଗ ଜଳୁଥାଏ, ଆଉ ସେଇ ଛୋଟ ନିଆଁ କଣିକାଟି ହିଁ ଆମକୁ ପୁଣି ଥରେ ଛିଡ଼ା ହେବାକୁ, ପୁଣି ଥରେ ସ୍ୱପ୍ନ ଦେଖିବାକୁ, ଆଉ ପୁଣି ଥରେ ଆଗକୁ ବଢ଼ିବାକୁ ଏନର୍ଜି ଦିଏ। ଆମକୁ ଏହି ଆଶା ହିଁ ଶିଖାଏ ହାରିବାଟା ଶେଷ ନୁହେଁ, ବରଂ ଏଇ ଶେଷ ନୂଆ କରି ଚାଲିବାର ଆରମ୍ଭ ମାତ୍ର। ହଁ ଫ୍ରେଣ୍ଡସ୍, ଏଇ ଅସମାରେ ଆଶା ନଥିଲେ ବୋଧହୁଏ ମଣିଷ କେବେଠୁ ନିଜର ଧୈର୍ଯ୍ୟ, ନିଜର ସାହସ ହରାଇ ସାରିଥାନ୍ତା।

ଫ୍ରେଣ୍ଡସ୍, ଯେତେବେଳେ ଏହି ସମ୍ପର୍କର କଥା ଆସେ ଆଶା ଆହୁରି ଗଭୀର ଆଉ ଜଟିଳ ହୋଇଯାଏ। ଆମେ ଚାହୁଁ କେହି ଜଣେ ଆମକୁ ସମ୍ପୂର୍ଣ୍ଣ ଭାବେ ବୁଝୁ, ବିନା କହିବାରେ ଆମ ମନର ଗହନ କଥା ଜାଣିନେଉ। କିନ୍ତୁ କେତେବେଳେ ଆଶା କରୁଥିବା ବ୍ୟକ୍ତିଠାରୁ ଆମକୁ ସେହି ସମ୍ମାନ କିମ୍ବା ସ୍ନେହ ନ ମିଳିଲେ ଆମେ ଭାଙ୍ଗି ପଡ଼ୁ। କିନ୍ତୁ ଫ୍ରେଣ୍ଡସ୍, ଏହି ଅସମାରୀ ଆଶା ହିଁ ସବୁ ସମ୍ପର୍କକୁ ଜୀବନ୍ତ ରଖେ। ଫ୍ରେଣ୍ଡସ୍, ଆମେ ଆଶା କରୁ ବୋଲି ଭଲ ପାଉ, ଆଉ ଭଲ ପାଉ ବୋଲି ଜୀବନଟାକୁ ଏତେ ସୁନ୍ଦର ଭାବରେ ଅନୁଭବ କରୁ। ଜୀବନର ଏହି ଛୋଟ ଛୋଟ ଆଶା ଭିତରେ ଆପଣଙ୍କ ପାଖରେ ପହଞ୍ଚି ଦେଉଛି ଶୁଭି ଆଉ କିଛି ମିଠା ମିଠା ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ଧାକ୍।

ସତ କହିଲି ସବୁବେଳେ କଣ ଆଶା ରଖିବାଟା ଭଲ କେବେ କେବେ ଅତ୍ୟଧିକ ଆଶା ଆମକୁ ହିଁ ଆଘାତ ଦେଇଥାଏ ଯେତେବେଳେ ଆମେ କେବଳ ରେଜଲ୍ଟ ପଛରେ ଦୌଡ଼ିଥାଉ ଠିକ୍ ସେତେବେଳେ ଆମେ ବର୍ତ୍ତମାନର ଏଇ ସୁନ୍ଦର ମୋମେଣ୍ଟ ଗୁଡ଼ାକୁ ଭୁଲିଯାଉ ଆମେ ଭାବୁ ଯାହା ମୁଁ ଚାହୁଁଥିଲି ଯଦି ନ ମିଳିଲା ତେବେ ମୁଁ ଅନ୍ସକ୍ସେସଫୁଲ୍ କିନ୍ତୁ ରିଆଲିଟି ହେଉଛି ଏହି ଆଶାର ପରିସର ଫଳାଫଳଠୁ ବହୁତ ବଡ଼ ଆଶା ରଖିବା ମାନେ ଖାଲି ପାଇଯିବା ନୁହେଁ ବରଂ ସେହି ପ୍ରକ୍ରିୟାକୁ ଉପଭୋଗ କରିବା

ଫ୍ରେଣ୍ଡସ୍, ମନରେ ବେଳେବେଳେ ପ୍ରଶ୍ନ ଆସେ, ଆଶା ଛାଡ଼ିଦେଲେ ଜୀବନଟାରେ କ'ଣ ବା ରହିଲା? ଫ୍ରେଣ୍ଡସ୍, ଏଇ ବଞ୍ଚିବା ପାଇଁ ଯେମିତି ନିଶ୍ୱାସ ଜରୁରୀ, ଠିକ୍ ସେମିତି ମନକୁ ସଜୀବ ରଖିବା ପାଇଁ କିଛି ନା କିଛି ଆଶା ଜରୁରୀ। ଆଶା ବଡ଼ ହେଉ କି ଛୋଟ, ପୂରଣ ହେଉ କି ନ ହେଉ, ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ। ଇମ୍ପୋର୍ଟାଣ୍ଟ ହେଉଛି ଆମର ଆଶା କରିବାର କ୍ଷମତା। ହଁ ଫ୍ରେଣ୍ଡସ୍, ଯେଉଁଦିନ ଆମେ ଆଶା କରିବା ବନ୍ଦ କରିଦେବା, ଠିକ୍ ସେଇଦିନ ଆମ ଭିତରର ସେଇ ମଣିଷଟି ମରିଯିବ। ତେଣୁ ଆଶା ହେଉଛି ଆମର ଆତ୍ମା। ସୋ ଫ୍ରେଣ୍ଡସ୍, ଲାଇଫ୍ରେ ଛୋଟ ଛୋଟ ହୋପ୍ ରଖିବାକୁ ଜମା ବି ଭୁଲନ୍ତୁନି, ଆଣ୍ଡ ଜମା ବି ଭୁଲନ୍ତୁନି ଆମ ସହିତ ଦିଲ୍ ସେ ଦିଲ୍ ତା କନେକ୍ଟ ହେବା ପାଇଁ, କାହିଁକି ନା ଆପଣମାନେ ଯୋଡ଼ି ହେଇଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ। ସୋ ଶୁଣିଥାନ୍ତୁ ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି, ଏନ୍ଜୟ କରୁଥାନ୍ତୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

ପେସେନ୍ସ ଦରକାର। କିଛି ଜିନିଷ ଯାହା ଆମେ ଚାହିଁଥିଲୁ ଆଉ ଆମେ ଆଶା କରିଥିଲୁ ଆଉ ସେଇଟା ଆମକୁ ନ ମିଳିବା, କେବେ କେବେ ଆମ ପ୍ରତି ସେ ଉପରବାଲାର ଆଶୀର୍ବାଦ ହୋଇଥାଏ। ସୋ ଫ୍ରେଣ୍ଡସ୍, ତାର ମାନେ ନୁହେଁ ଯେ ଆମେ ଆଶାକୁ ହରାଇଦେବା, ବରଂ ଆଶାର ମୋଡ଼ ବଦଳେଇ ଦେବା।

କରିବା ପାଇଁ। ବଟ୍ ଆଟ୍ ଲାଷ୍ଟ ଲାଇଫ୍ ଗୋଟେ ଖୋଲା ବହି ପରି, ପ୍ରତିଦିନ ଆମେ ଗୋଟେ ଗୋଟେ ନୂଆ ପୃଷ୍ଠା ଲେଖୁ। ଆଜିର ପୃଷ୍ଠାରେ ଯଦି କିଛି କମ୍ ରହିଗଲା, କିଛି ଫୁଲଫିଲ୍ ନ ହେଇପାରିଲା, ତାହେଲେ କାଲିର ପୃଷ୍ଠାରେ ଆଉ ଟିକେ ଅଧିକ ସାହସ, ଆଉ ଟିକେ ଅଧିକ ଆଶା ଭରି ଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଆପଣଙ୍କ ଭିତରର ସେଇ ଅସୁମାରୀ ଆଶା ହିଁ ଆପଣଙ୍କୁ ଏଇ ଦୁନିଆରେ ନିଆରା ବନେଇଦିଏ। ଆଶା ରଖନ୍ତୁ ଆଉ ହସି ହସି ଆଗକୁ ବଢ଼ନ୍ତୁ, କାରଣ ଲାଇଫକୁ ବଞ୍ଚିବା ପାଇଁ, ସୁନ୍ଦର ଆଉ ଆଶା କରିବା ପାଇଁ ବହୁତ କିଛି ବାକି ଅଛି। ଆଖିର ଦିଲ ହେଇ ଛୋଟ ଆଶା, ଛୋଟି ସି ଆଶା।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଏସିଆନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଆପଣଙ୍କ ସହିତ ମୁଁ ଅଛି ଆପଣଙ୍କର ମ୍ୟୁଜିକାଲ୍ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଆପଣଙ୍କ ପାଖରେ ପହଞ୍ଚୁଛି କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଏସ୍ ଜାନକୀଙ୍କ ଆୱାଜରେ ଏସ୍ ଜାନକୀ ଜଣେ ପରିଚିତ କଣ୍ଠ ସମସ୍ତଙ୍କ ହୃଦୟରେ ରହିଥିବା ସେଇ ପରିଚିତ କଣ୍ଠ ଏସ୍ ଜାନକୀ ଯିଏ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ପୁଣି ସେଇ ମେଘ ପାଖକୁ ଯେଉଁ ମେଘ ଶୁଣି ସେଦିନେ କହିଥିଲେ ନେଇ ଚାରି ମେଘ ମତେ ଏସ୍ ଜାନକୀଙ୍କ ଆତ୍ମାକୁ ସଦ୍ଗତି ମିଳୁ ସେ ଯେଉଁଠି ବି ରହିଥାନ୍ତୁ ଭଲରେ ଥାନ୍ତୁ ଆଣ୍ଡ ସବୁବେଳେ ଆମ ହୃଦୟରେ ଅମର ହୋଇ ରହିଥିବେ କଣ୍ଠଶିଳ୍ପୀ ଏସ୍ ଜାନକୀ ଆପଣଙ୍କ ପାଖରେ ପହଞ୍ଚୁଛି ଏସ୍ ଜାନକୀଙ୍କ ଆୱାଜରେ କେତୋଟି ମିଠା ଗୀତ ଶୁଣିଥାନ୍ତୁ ଏବଂ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍

वेलकम बैक फ्रेंड्स, ट्यून करी छंती 100.4 आकाश बाणी एफएम रेनबो कटक दिल से दिल तक मची आपनका म्यूजिकल होस्ट एंड दोस्त सुवी आपनका सहायता एंड स्टूडियो घड़ी रे बाज सरी छी अपना न तिनीटा रेनबो घड़ी रे समय हि छी से देशर देश प्रेम रे भिजिबार आरंभ करबा शो मो देश ସତରେ କେତେ ଗର୍ବ ଲାଗେ ଭାବିଲେ ଏଇ ମାଟି କଥା, ଯେଉଁ ମାଟିରେ ଅହିଂସାର ପବିତ୍ର ବାର୍ତ୍ତା ଲିପିବଦ୍ଧ ହୋଇ ରହିଛି। ହଁ ବନ୍ଧୁ, ଭାରତ କେବଳ ଗୋଟିଏ ଭୂଖଣ୍ଡ ନୁହେଁ, ବିଶ୍ୱର ସବୁଠୁ ପୁରାତନ ସଭ୍ୟତା, ଯାହାର ଇତିହାସ କହେ ଯେ ଆମେ କେବେ ହେଲେ ଅନ୍ୟର ଅନିଷ୍ଟ କରି ଶାନ୍ତି ପାଇନାହୁଁ। ଆମର ସ୍ୱାଭିମାନ ଆମର ଅସ୍ତ୍ରରେ ନୁହେଁ, ବରଂ ଆମର ସହନଶୀଳତା ଏବଂ ମାନବିକତାରେ ରହିଛି। ଆଜି ଯେତେବେଳେ ସମଗ୍ର ବିଶ୍ୱକୁ ଅଶାନ୍ତି କବଳିତ କରିଛି, ଠିକ୍ ସେତିକିବେଳେ ଭାରତର ଏହି ଶାନ୍ତିପୂର୍ଣ୍ଣ ଦୃଷ୍ଟିକୋଣ ବାସ୍ତବରେ ଏକ ଦିଗ୍ଦର୍ଶନ ପାଲଟିଛି।